ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରିବା ନାହିଁ, କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ ସେମିତି ଶୀଘ୍ର ବହୁତ ପଛକୁ ମଧ୍ୟ ଚାଲିଯାଇଥାଏ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ପ୍ରଚାର କରୁଛୁ ଭକ୍ତି ଅର୍ଘ୍ୟର କାର୍ଯ୍ୟକ୍ରମ ଆରାଧନା। ଜୟ ମା ତ୍ରିଲୋକ ପାଳିନୀ, ଜୟ ମା କମଳା କମଳେ ଅରୁଢ଼ା, ଶ୍ରୀକରି କମଳ ଧାରିଣୀ, ଜୟ ମା ତ୍ରିଲୋକ ପାଳିନୀ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

ଚନ୍ଦନ ଲାଗି ସମୟେ ଚିନ୍ତା ଚିନ୍ତା ମଣିକି। ପାରମ୍ପରିକ ଗୀତ ରଚନା ରତିକାନ୍ତ ଶତପଥୀଙ୍କ କଣ୍ଠରେ।

ପ୍ରଜର୍ଗଲୁ ଆରାଧନା କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ ଶୁଣନ୍ତୁ ଅନଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ ପରମେଶ୍ୱର ସର୍ବସମର୍ଥ। ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ। ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ। ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ। ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ, ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ, ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷ ରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ, ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିଶ୍ୱ ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣି ଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି ପୁଟରେ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସତ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ। ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ, ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ଶୁଣିଲେ ଅନୁ ଚିନ୍ତା ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

0: ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସର 96ତମ ଅଧ୍ୟାୟ ଶୁଣନ୍ତୁ ସମବେତ କଣ୍ଠରେ।
1: एपिसोड नंबर 96।

ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀ ରାମଚରିତ ମାନସର 96ତମ ଅଧ୍ୟାୟ ଶୁଣିଲେ ସମବେତ କଣ୍ଠରେ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତି ଗୀତ। କଣ୍ଠରେ ସଜାଇଛନ୍ତି ନମିତା ଅଗ୍ରୱାଲ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। ସକାଳ 7:25ରେ ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ପବିତ୍ର ଶରଧାବାଲି। ଆଲୋଚକ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ସଜଫୁଲ କାର୍ଯ୍ୟକ୍ରମ ଶୁଣିପାରିବେ 7:40ରେ ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 7:55ରେ। 8:30ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଦିନ 10:00ରେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11:00ରେ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା। ବିଷୟବସ୍ତୁ ରହିଛି ପରିବେଶ ସୁରକ୍ଷାରେ ନାରୀଙ୍କ ଭୂମିକା। ଆଲୋଚକ ଅଛନ୍ତି ସମାଜସେବୀ ଅମିତା ତରେଇ। ଅପରାହ୍ନ 5:00ରେ ଶୁଣିପାରିବେ ଏନ୍ସିଆର୍ଟିର 1294ତମ ଅଧ୍ୟାୟ। ସନ୍ଧ୍ୟା 6:30ରେ ଶୁଣିପାରିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ କଟକରୁ। 7:25ରେ ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ। ଆଲୋଚନାର ବିଷୟ ରହିଛି ଗୋପାଳନ ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ସବୁଜ ଗୋଖାଦ୍ୟ ଚାଷ। ଆଲୋଚକ ଅଛନ୍ତି ଓୟୁଏଟି ଭୁବନେଶ୍ୱର ପ୍ରାଧ୍ୟାପକ ଡକ୍ଟର ଜୟକୃଷ୍ଣ ଦାସ। ରାତି 8:00ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। 10:00ରେ ସରକାରଙ୍କ ପରବର୍ଷ ପୂର୍ତ୍ତି ଅବସରରେ ବିଶେଷ ଆଲୋଚନାମୂଳକ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ବିଷୟ ରହିଛି ସ୍ୱାସ୍ଥ୍ୟ ସେବା। ଅଂଶଗ୍ରହଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30ରେ। କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିପାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ignuadmission.samartha.edu.inରେ ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁଟ ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ

0: ପିକ୍ଚର୍ସ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ ଓ ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ୍ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ ବଟିକା ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଆଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ, ଡାକ୍ତରଙ୍କ କହିବା ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବେ, ଆଇରନ୍ କ୍ୟାଲସିୟମ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ, ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନ୍ତୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା। ଗର୍ଭାବସ୍ଥାର ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା।

ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡ଼ରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି

ବୈଦେଶିକ ମନ୍ତ୍ରାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14 ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14 ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016 ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016 ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 223,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017 ଦ୍ରବ୍ୟ ଓ ସେବାକର GST ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ MSME ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 MSME ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗର ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି 2 ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। 5 ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30 ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ। ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନ୍ ବାଟର ଓପନ୍ ର୍ୟାଙ୍କିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ

0: ଶ୍ରୀକ୍ଷେତ୍ରର ମାଟି ପାଣି ପବନ ସବୁକିଛି ପବିତ୍ର। କ୍ଷେତ୍ରାଧିପତି ଜଗତରନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିରରେ ଭାଇ ଭଉଣୀଙ୍କ ସହିତ ବିରାଜମାନ କରିଛନ୍ତି। ଭାବର ଠାକୁର ସେ ବରଷକେ ଥରେ ନବଦିନାତ୍ମକ ଘୋଷଯାତ୍ରାରେ ରଥରେ ବିଜେ କରି ଚତୁର୍ଦ୍ଧା ମୂରତି ଯାଆନ୍ତି ଗୁଣ୍ଡିଚା ମନ୍ଦିର। ଶରଧା ବାଲିରେ ପହଞ୍ଚେ ତିନି ରଥ, ଆଉ ରଥ ଉପରେ କଳା ଠାକୁର ଶ୍ରୀଜଗନ୍ନାଥ, ବଡ଼ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ଭଉଣୀ ମା ସୁଭଦ୍ରା ତଥା ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରନ୍ତି ଭକ୍ତଗଣ। ଅତି ପବିତ୍ର ଏହି ଶରଧା ବାଲି, ସମସ୍ତ ଭକ୍ତଗଣ ଶରଧା ବାଲିକୁ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରନ୍ତି। ଏହି ଶରଧା ବାଲି ଅନେକ ଗୁରୁତ୍ୱ ବହନ କରିଛି ଶ୍ରୀକ୍ଷେତ୍ରର ପୌରାଣିକ ତଥା ଐତିହାସିକ ପୃଷ୍ଠଭୂମିରେ। ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଶ୍ରୀକ୍ଷେତ୍ରର ପବିତ୍ର ଶରଧା ବାଲିର ମହତ୍ୱ ସମ୍ପର୍କରେ ଜାଣିବା। ଆଲୋଚନାରେ ଆମ ସହିତ ଅଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର,
0: ଆପଣଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଆପଣ ଶ୍ରୀକ୍ଷେତ୍ର ମାଟିର ପବିତ୍ର ଶରଧା ବାଲି ସମ୍ପର୍କରେ ଟିକେ ବର୍ଣ୍ଣନା କରନ୍ତୁ।
1: ସର୍ବେଷାମ ସର୍ବକ୍ଷେତ୍ରାଣାମ ରାଜା ଶ୍ରୀ ପୁରୁଷୋତ୍ତମ, ସର୍ବେଷାମ ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ। ଶ୍ରୀଜଗନ୍ନାଥ ମହାପ୍ରଭୁ ଯାହାଙ୍କର ନାମ ହେଉଛି ଶ୍ରୀ ପୁରୁଷୋତ୍ତମ, ସେ ଯେଉଁ କ୍ଷେତ୍ରରେ ଅବସ୍ଥାନ କରୁଛନ୍ତି ସେହି କ୍ଷେତ୍ରର ନାମ ହେଉଛି ପୁରୁଷୋତ୍ତମ କ୍ଷେତ୍ର, ଏବଂ ଏ କ୍ଷେତ୍ର ହେଉଛି ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଯେଭଳି ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସେହିଭଳି ଭାବରେ ତାଙ୍କରି ଅବସ୍ଥାନର କ୍ଷେତ୍ର ହେଉଛି ଯେଉଁ ପୁରୁଷୋତ୍ତମ କ୍ଷେତ୍ର, ସିଏ ହେଉଛି ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଆବିର୍ଭୂତ ହେବା ପରେ ସ୍ୱୟଂ ଶ୍ରୀମୁଖରେ ଇନ୍ଦ୍ରଦ୍ୟୁମ୍ନ ମହାରାଜଙ୍କୁ କହିଲେ, ହେ ରାଜନ୍, ତୁମେ ମୋର ଗୁଣ୍ଡିଚା ନାମକ ଯାତ୍ରାଟି କରିବ। ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରେ ଏହି ଯାତ୍ରାଟି ହେଉଛି ସର୍ବଶ୍ରେଷ୍ଠ ଯାତ୍ରା।
0: ଆଜ୍ଞା,
1: ଗୁଣ୍ଡିଚାକ୍ଷ୍ୟାଙ୍ଗ ମହାଯାତ୍ରାଙ୍ଗ ପ୍ରକୃବିଥା କ୍ଷିତିଶ୍ୱର, ଏ କଥାଟି କାହିଁକି କହିଲେ? ସେ କହୁଛନ୍ତି, ମୁଁ ପୂର୍ବେ ଗୁଣ୍ଡିଚା ନାମକ ମଣ୍ଡପରେ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନଟି ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ହୋଇଥିଲା। ତୁମେ ମୋ ପ୍ରୀତି ନିମନ୍ତେ ସେଠାରେ ଯଥାବିଧି ପଞ୍ଚଶତ ବର୍ଷ ପର୍ଯ୍ୟନ୍ତ ଆହୁତି ପ୍ରଦାନ କରିଥିଲ। ଏହି ସ୍ଥାନରେ ବହୁକାଳ ବ୍ୟାପୀ ମୁଁ ଅବସ୍ଥାନ କରିଥିଲି, ଏଣୁ ସେହି ସ୍ଥାନ ପ୍ରତି ମୋର ଅତୁଳନୀୟ ପ୍ରୀତି ରହିଛି। ସେଠାରୁ ଆସିଥିବାରୁ କେବଳ ନବଦିନ ପାଇଁ ସେହି ସ୍ଥାନକୁ ଯିବି। ଦିନାନି ନବଯାସ୍ୟାମି ତଥା ତସ୍ମା ଦିହାଗତ। ହେ ମହାରାଜ, ସେଠାରେ ଥିବା ସର୍ବତୀର୍ଥମୟ ସରୋବର ତଟରେ ମୁଁ ସପ୍ତ ଦିବସ ଅବସ୍ଥାନ କରିବି। ତତ୍ତିରେ ସପ୍ତ ଦିବସାନ୍ ସ୍ଥାସ୍ୟାମ୍ୟନୁଜିଘୃକ୍ଷୟା। ମୋର ସାନ୍ନିଧ୍ୟ ହେତୁ ତ୍ରିଭୁବନ ମଧ୍ୟରେ ଥିବା ସାଢ଼େ ତିନି ଗୋଟି ତୀର୍ଥ ସେହି ସରୋବରରେ ଏକୀଭୂତ ହୋଇଛନ୍ତି।
0: ଆଜ୍ଞା,
1: ଏଣୁ ଭକ୍ତିଭାବରେ ସେହି ସରୋବରରେ ଯଥାବିଧି ସ୍ନାନ କରି ଯେଉଁମାନେ ମୋତେ ଦର୍ଶନ କରିବେ ପୁନର୍ବାର ସେମାନଙ୍କୁ ଜନନୀ ଗର୍ଭରେ କ୍ଲେଶ ଭୋଗ କରିବାକୁ ହେବ ନାହିଁ। ନବମ ଦିବସରେ ଦକ୍ଷିଣାଭିମୁଖ ଯାତ୍ରା କାଳରେ ଯେଉଁମାନେ ମୋତେ ଦର୍ଶନ କରିବେ ସେମାନେ ପ୍ରତି ପଦକ୍ଷେପରେ ଅଶ୍ୱମେଧ ଯଜ୍ଞର ଫଳଭାଗୀ ହେବେ। ସେମାନେ ଇନ୍ଦ୍ରତୁଲ୍ୟ ଐଶ୍ୱର୍ଯ୍ୟ ଭୋଗ କରି ମୃତ୍ୟୁ ପରେ ମୋର ସାଯୁଜ୍ୟ ଲାଭ କରିବେ। ଏହା ହେଉଛି ସତ୍ୟଯୁଗର କଥା।
0: ଆଜ୍ଞା,
1: ସତ୍ୟଯୁଗରୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି। ଠାକୁରମାନେ ପ୍ରତିବର୍ଷ ଆଷାଢ଼ ମାସ ଦ୍ୱିତୀୟ ତିଥିରେ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ଓ ସେଠାରେ ସାତ ଦିନ ରହଣି କରି ନବମ ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା କରିଥାନ୍ତି। ଯୁଗ ଯୁଗ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବିଭିନ୍ନ ପୁରାଣରୁ ଜଣାଯାଏ, କଥିତ ଅଛି। ଅତୀତରେ ବଡ଼ଦାଣ୍ଡ ଓ ଗୁଣ୍ଡିଚା ମଣ୍ଡପ ମଧ୍ୟ

0: ମାଳିନୀ ନାମକ ନଦୀ ପ୍ରବାହିତ ହେଉଥିଲା।
1: ଆଜ୍ଞା।
0: ଏହି ମାଳିନୀ ନାମକ ନଦୀ କେତେକଙ୍କର ମତରେ ଭାର୍ଗବୀ ନଦୀର ଏକ ଧାର। ବଡ଼ଶଙ୍ଖ ଦେଇ ଏହା ବାଙ୍କି ମୁହାଣରେ ମିଶିଥିଲା। ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ଠାକୁରଙ୍କ ରଥ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାଇପାରୁନଥିଲା। ରଥ ଛଅ ଗୋଟି ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନିଟି ରଥ ହେଉଥିଲା। ଇନ୍ଦ୍ରଦୁମ୍ନ ପାଟଣାରେ ତିନି ରଥ ନିର୍ମାଣ କରାଯାଉଥିଲା। ଏହା ଚାରିଚକିଆ ଶଗଡ଼ି ସଦୃଶ ହେଉଥିଲା। ଏହି ତିନି ଗୋଟି ରଥ ମାଳିନୀ ନଦୀର ଉତ୍ତର ପଟେ ରହୁଥିଲା। ଠାକୁରମାନେ ଏହି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ଲକ୍ଷ୍ୟରେ ଗଜପତି ଶ୍ରୀ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ନଦୀ ଉପରେ ସେତୁ ନିର୍ମାଣ କରିଥିଲେ। ଏବେ ସେହି ନଦୀର ବା ସେତୁର ଚିହ୍ନବର୍ଣ୍ଣ ନାହିଁ। ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିରକୁ ଲାଗିଯାଇଛି। ଲୋକେ ଶ୍ରଦ୍ଧା ଦେବୀଙ୍କ ନାମ ସ୍ମରଣ କରି କହୁଛନ୍ତି, ରଥଦାଣ୍ଡର ବାଲି ହେଉଛି ଶ୍ରଦ୍ଧା ବାଲି।

ଏଇ ବାଲିର ମହିମା ଅବର୍ଣ୍ଣନୀୟ। ଏହାର ପ୍ରତି ରେଣୁ କଣା ଅତ୍ୟନ୍ତ ପବିତ୍ର। ସାକ୍ଷାତ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ଏହି ବାଲିରେ ରଥାରୂଢ଼ ହୋଇ ଯାତ୍ରା କରୁଥିବାରୁ ଏବଂ ଅଗଣିତ ଭକ୍ତଙ୍କର ଏହି ବାଲିରେ ସମାବେଶ ହେଉଥିବାରୁ ଏହି ବାଲିକୁ ଶ୍ରଦ୍ଧାଳୁମାନେ ମସ୍ତକରେ ଲଗାଇ ନିଜକୁ ଧନ୍ୟ ମନେ କରିଥାନ୍ତି। ଦୁଃଖ ହାରି ଶ୍ରୀଜଗନ୍ନାଥଙ୍କ ନିକଟରେ କିଏ କେତେ କଥା ମାଗିଥାନ୍ତି, କିଏ ବିପୁଳ ଐଶ୍ୱର୍ଯ୍ୟ ପାଇଁ, କିଏ ସୁନ୍ଦର ସନ୍ତାନ ପାଇଁ, କିଏ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ, ତ କିଏ କର୍ମସଂସ୍ଥାନ ପାଇଁ ପ୍ରଭୁଙ୍କ ନିକଟରେ ଅଳି କରିଥାନ୍ତି। କିନ୍ତୁ ଅଷ୍ଟାଦଶ ଶତାବ୍ଦୀର କବି ବନମାଳୀ ଶ୍ରୀଜଗନ୍ନାଥଙ୍କୁ ମାଗିଛନ୍ତି ଶରଧା ବାଲିରୁ ହାତଟିଏ। ତାଙ୍କ ମତରେ ଶରଧା ବାଲିରୁ ହାତଟିଏ ମିଳିଗଲେ ତାଠାରୁ ଅଧିକ ପାଇବାର ଆବଶ୍ୟକତା ପଡ଼ିନଥାଏ। ସେଥିପାଇଁ ସେ ଗାଇ ଉଠିଛନ୍ତି, ଜଗ

ଅତି ପବିତ୍ର ଶ୍ରଦ୍ଧା ବାଲିରେ ବସି ରହି ବା ଛିଡ଼ା ହୋଇ ଜଗତର ନାଥ ଭକ୍ତବାଂଛା କଳ୍ପତରୁ ଶ୍ରୀଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ମନୁଷ୍ୟ ଅନାୟାସରେ ମୁକ୍ତି ଲାଭ କରିଥାଏ ବୋଲି ବିଶ୍ୱାସ ରହିଛି। ଶ୍ରଦ୍ଧା ବାଲିରେ ପାଦ ଦେଲା ମାତ୍ରେ ଭକ୍ତ ଆନନ୍ଦରେ ଅଧୀର ହୋଇ ସେହି ବାଲିକୁ ମୁଣ୍ଡରେ ଲଗାଏ, ଦେହରେ ବଳି ହୁଏ ତୁଣ୍ଡରେ ଲଗାଏ ଓ କଣିକାଏ ବାଲି ଲୁଗାରେ ବାନ୍ଧି ଘରକୁ ନେଇଯାଏ। ମହାପ୍ରଭୁ ପ୍ରତିବର୍ଷ ରତ୍ନ ସିଂହାସନ ଛାଡ଼ି ଏହି ବାଲି ଉପରକୁ ଆସିଥାନ୍ତି। ଏଣୁ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରି ଏହି ବାଲି ହୋଇଛି ପରମ ପବିତ୍ର। ସେଥିପାଇଁ ଭକ୍ତ ଭକ୍ତିରେ ବିଭୋର ହୋଇ ଗାଇଥାଏ, ହାତରେ ମୋ ମୁଠା ମୁଠା ଶରଥା ବାଲି ଠାକୁରେ।

0: ଆମେ ଶରଧାବାଲିରେ ଆସି ଉପସ୍ଥିତ ହୋଇଗଲେ ମନରେ ଭକ୍ତିଭାବ ଜାଗ୍ରତ ହୋଇଥାଏ। ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଭକ୍ତିଭାବରେ ହିଁ ସନ୍ତୁଷ୍ଟ ହୋଇଥାନ୍ତି, ତେଣୁ ତାଙ୍କୁ ବାନ୍ଧିବାକୁ ହେଲେ ଭକ୍ତି ଦରକାର। ଏହି ଭକ୍ତିଭାବ ଟେକକ ଶରଧାବାଲି ଆମକୁ ପ୍ରଦାନ କରିଥାଏ। ଯେଉଁ ଯେଉଁ ଭକ୍ତ, ଯେଉଁ ମହାପୁରୁଷମାନେ ଯେଉଁ ସମୟରେ ଆସିଛନ୍ତି ଶ୍ରୀକ୍ଷେତ୍ରରେ ପାଦ ଦେଇଛନ୍ତି, ସେମାନେ ଅବଶ୍ୟ ଏହି ଶରଧାବାଲିକୁ ଆସିଛନ୍ତି। ଅନେକ ଭକ୍ତ ଏହି ଶରଧାବାଲିକୁ ଆସିଛନ୍ତି, ସେମାନେ ଗଢ଼ିଛନ୍ତି ଏବଂ ଏ ବାଲିକୁ ନିଜ ଦେହରେ ବଳି ହେଇଛନ୍ତି ଏବଂ ସେ ପରମ ତୃପ୍ତି ଲାଭ କରିଛନ୍ତି, ଭଗବାନଙ୍କର ଭକ୍ତି ଲାଭ କରିଛନ୍ତି। ଜୟ ଜଗନ୍ନାଥ।
1: ଆପଣଙ୍କୁ ଅନେକ ଧନ୍ୟବାଦ। ଆପଣ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲି ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ ସେଥିପାଇଁ। ଶ୍ରୋତାବନ୍ଧୁ, ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲି ତାର ଗାରିମା ବଜାୟ ରଖିଥିବ ଏବଂ ଭକ୍ତଗଣ ଶରଧାବାଲିର ରେଣୁକୁ ମୁଣ୍ଡରେ ମାରି ଭକ୍ତି ଭାବଧାରାରେ ଶ୍ରୀଜଗନ୍ନାଥଙ୍କର ସାନ୍ନିଧ୍ୟକୁ ଅନୁଭବ କରୁଥିବେ ହୃଦୟ କନ୍ଦରରେ ଚିରକାଳ।

ପ୍ରଜାର୍କଲୁ କ୍ଷେତ୍ର ମହିମା କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଜ ଫୁଲ, ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପରବର୍ତ୍ତୀ ଗୀତ ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ଗାଇଛନ୍ତି ନମ୍ରତା ମହାନ୍ତି। ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବି ନିହାତି ପାଖ।

କାର୍ଯ୍ୟକ୍ରମର ଶେଷ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ନମ୍ରତା ମହାନ୍ତି ଏବଂ ମହମ୍ମଦ ଆବିଦ୍ ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା। ହଜି ସାରିଛି ହୃଦୟଟି ମୋର ତୁମ ଭଲ ପାଇବାରେ ବତୀ ଘରଟିଏ ଯାଇଛି ମୋ ପାଇଁ ସେ କେଉଁ ସାଗର ଥିରେ।

0: ଶୁଣିଲି ସଜଫୁଲ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପ୍ରଚାର କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ସକାଳର ସୁନେଲି କିରଣ ସହ ଆପଣମାନଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମ ପରିସରକୁ। ଆଜିର ଦିନଟି ପାଇଁ ପଞ୍ଜିକାରେ କ'ଣ ତଥ୍ୟ ରହିଛି ଆସନ୍ତୁ ଜାଣିବା। ଆଜି ବୃଷ 21 ଦିନ, ଜ୍ୟେଷ୍ଠମଳ କୃଷ୍ଣପକ୍ଷ, ଗୁରୁବାର ଇଂରାଜୀ, 2026 ମସିହା ଜୁନ୍ ମାସ 4 ତାରିଖ। ଭାରତୀୟ ସାଧାରଣ ସମୟରେ ଆଜି ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:10.59 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:19.22। ଆଜିର ଦିନରେ ଇତିହାସରେ କ'ଣ ସବୁ ଘଟିଥିଲା ଆସନ୍ତୁ ଜାଣିବା ସେ ବିଷୟରେ। ପ୍ରତିବର୍ଷ ମେ ମାସ 4 ତାରିଖରେ ଆମେ ପାଳନ କରୁଛେ ଇଣ୍ଟରନ୍ୟାସନାଲ୍ ଫାୟାର ଫାଇଟର୍ସ ଡେ ବା ଅନ୍ତଃରାଷ୍ଟ୍ରୀୟ ଅଗ୍ନିଶମ ସେନାବାହିନୀ ଦିବସ। ଏହି ଦିନ ଦମକଳ କର୍ମୀମାନଙ୍କର ସାହସ, ବଳିଦାନ ଏବଂ ନିଃସ୍ୱାର୍ଥ ସେବାକୁ ସମ୍ମାନିତ କରିବା ପାଇଁ ସମର୍ପିତ ଅଟେ। ଯେଉଁମାନେ ନିଜ ଜୀବନକୁ ସଙ୍କଟରେ ପକାଇ ଲୋକମାନଙ୍କର ଜୀବନ, ସମ୍ପତ୍ତି ଏବଂ ପର୍ଯ୍ୟାବରଣର ରକ୍ଷା କରନ୍ତି। ଏହି ଦିନର ଆରମ୍ଭ 1999 ମସିହାରେ ଅଷ୍ଟ୍ରେଲିଆଠାରେ ହୋଇଥିଲା। 2 ଡିସେମ୍ବର 1998 ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରାନ୍ତର ଲିଣ୍ଟନ୍ ଜଙ୍ଗଲଠାରେ ଲାଗିଥିବା ଭୀଷଣ ନିଆଁକୁ ଲିଭେଇବାକୁ ଯାଇ 5 ଜଣ ବୀର ଦମକଳ କର୍ମୀ ପ୍ରାଣ ହରାଇଥିଲେ। ସେମାନଙ୍କର ବଳିଦାନକୁ ମନେ ପକାଇବାକୁ, ବିଶ୍ୱର ସମସ୍ତ ଫାୟାର ଫାଇଟରଙ୍କୁ ସମ୍ମାନିତ କରିବାକୁ ଏହି ଦିବସ ପାଳନ କରିବାକୁ ଚୟନ କରାଗଲା। ଚାରି ମେ 1799 ମସିହାରେ 48 ବର୍ଷ ବୟସରେ ଟିପୁ ସୁଲତାନଙ୍କର ମୃତ୍ୟୁ ହୋଇଥିଲା। ଚତୁର୍ଥ ଆଙ୍ଗ୍ଲୋ ମୈସୁର ଯୁଦ୍ଧ ସମୟରେ ଟିପୁ ସୁଲତାନଙ୍କର ରାଜଧାନୀ ଶ୍ରୀ ରଙ୍ଗପଟ୍ଟନମ୍ ବର୍ତ୍ତମାନର କର୍ଣ୍ଣାଟକରେ ଲଢ଼େଇ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସେନାର ବିପକ୍ଷରେ ଯୁଦ୍ଧ କରି ସେ ବୀରଗତିକୁ ପ୍ରାପ୍ତ ହୋଇଥିଲେ। ତାଙ୍କର ପ୍ରକୃତ ନାମ ସୁଲତାନ ଫତେ ଅଲ୍ଲୀ ସାହବ ଟିପୁ ଥିଲା। ସେ ମୈସୁରର ରାଜା ଥିଲେ। 1854 ମସିହା ଆଜିର ଦିନରେ ଭାରତୀୟ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଅଟେ। ଆଜିର ଦିନରେ ଭାରତର ପ୍ରଥମ ଔପଚାରିକ ଡାକ ଟିକେଟ୍ ଜାରି କରାଯାଇଥିଲା। ଏହା ପୂର୍ବରୁ ଭାରତରେ ଚିଠି ପଠାଇବା ଏକ ଜଟିଳ ଏବଂ ମହଙ୍ଗା କାମ ଥିଲା, କିନ୍ତୁ ବ୍ରିଟିଶ ଶାସନ କାଳରେ ଏହି ଡାକ ଟିକେଟ୍ ଆସିବା ଫଳରେ ସାଧାରଣ ବ୍ୟକ୍ତି ପାଇଁ ସଞ୍ଚାର ବହୁତ ସହଜ ହୋଇଗଲା। ପ୍ରଥମ ଡାକ ଟିକେଟ୍ରେ ବ୍ରିଟିଶ ମହାରାଣୀ କୁଇନ୍ ଭିକ୍ଟୋରିଆଙ୍କର ଛବି ଥିଲା, ଯାହା ଲାଲ ଏବଂ ନୀଳ ରଙ୍ଗରେ ଉପଲବ୍ଧ ହେଉଥିଲା। 1927 ମସିହା ଆଜିର ଦିନରେ ଆମେରିକାର ମୋସନ୍ ପିକ୍ଚର ଆର୍ଟ୍ସ ଆଣ୍ଡ ସାଇନ୍ସ ଏକାଡେମୀର ସ୍ଥାପନା ହୋଇଥିଲା। ଏହି ଏକାଡେମୀର ଆରମ୍ଭ ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନତି ପାଇଁ କରାଯାଇଥିଲା, ଯାହା ପରେ ପ୍ରତିବର୍ଷ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଫିଲ୍ମ ଆୱାର୍ଡ ଅସ୍କାର ଦେବା ପାଇଁ ଖ୍ୟାତି ଅର୍ଜନ କରିଛି। 1969 ମସିହା ଆଜିର ଦିନରେ ପ୍ରଥମ ଗ୍ରାମି ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ସଙ୍ଗୀତ ଜଗତରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏହି ପୁରସ୍କାର ଦିଆଯାଏ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଶୁଣନ୍ତୁ ସମାଚାର ପ୍ରଭାତ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ओहो भूली गई थी, अब तो सोलर पैनल लग गए हैं ना, तो जो 4000 बचे हैं उससे शॉपिंग हो जाए।
2: पक्का। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in।
3: हर घर सूर्य घर।
4: नमस्कार, आकाशवाणी से समाचार प्रभात के साथ मैं मुकेश कुमार बल। प्रधानमंत्री नरेंद्र मोदी आज नई दिल्ली में वेनेजुएला की कार्यवाहक राष्ट्रपति डेल्सी रोड्रिगेज के साथ वार्ता करेंगे। गृहमंत्री अमित शाह आज शिलांग में उत्तर पूर्वी परिषद के 73वें पूर्ण सत्र की अध्यक्षता करेंगे। अमेरिका के विदेश मंत्री मार्को रूबियो ने कहा, अमेरिका

0: love.
1: କମିନେ କଥାଚିତ୍ରରୁ ଶୁଣୁଥିଲେ ଏହି ଗୀତଟିକୁ ଗୁଲଜାରଙ୍କ ଗୀତ ରଚନାରୁ। କଣ୍ଠଦାନ କରିଥିଲେ ସୁରେଶ ୱାଡେକର, ରେଖା, ସୁନିଧି ଚୌହାନ ଏବଂ କୁନାଲ କଞ୍ଜାୱାଲା। ପରବର୍ତ୍ତୀ କଥାଚିତ୍ର କମାଲ ଧମାଲ ମାଲାମାଲ। ଗୀତଟିକୁ ଗାଇ ଶୁଣାଇଛନ୍ତି ବାବୁଲ ସୁପ୍ରିୟ, ସୁଗନ୍ଧା ମିଶ୍ର ଏବଂ ବେଲା ସିନ୍ଦେ। ଜଲିସ୍ ଶେରୱାନୀଙ୍କ ଗୀତ ରଚନାରୁ। ଗୀତ ରଚନା କରିଛନ୍ତି ଜଲିସ୍ ଶେରୱାନୀ।

ଶୁଣୁଛନ୍ତି ଏଇ ଗୀତଟିକୁ କର୍ତ୍ତୋସ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଉସ୍ତାଦ ନୁସରତ ଫତେ ଅଲି ଖାନ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ।

କରଜ କଥା ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ। ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଅଭିଜିତ ଏବଂ କୁମାର ଶାନୁ ସମୀରଙ୍କ ଗୀତ ରଚନାରୁ।

ପ୍ରଜାର୍ଗଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ପରବର୍ତ୍ତୀ କଥାଚିତ୍ର ଚକା ଭଉଁରୀ ଦେବଦାସ ଛୋଟରାୟଙ୍କ ଗୀତ ରଚନାରୁ ଦ୍ୱୈତ କଣ୍ଠରେ ଗାଇ ଶୁଣାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଆଜିଜ୍।

ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ଗୀତଟିକୁ ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ, କଥାଚିତ୍ର ଅରୁନ୍ଧତୀ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଏକ ମହତ୍ତ୍ୱପୂର୍ଣ୍ଣ ଅବସର ଭାବରେ ପରିଗଣିତ କରାଯାଏ। ଲାଲ ଏବଂ ନୀଳ ରଙ୍ଗର ରିବନ ଏହି ଅନ୍ତଃରାଷ୍ଟ୍ରୀୟ ଅଗ୍ନିଶମ ସେନାବାହିନୀ ଦିବସର ପ୍ରତୀକ ଅଟେ। ଏହି ରିବନ 5 ସେଣ୍ଟିମିଟର ଲମ୍ବା ଏବଂ 1 ସେଣ୍ଟିମିଟର ଚଉଡ଼ା ଅଟେ। ରିବନର ଲାଲ ରଙ୍ଗ ଅଗ୍ନିର ପ୍ରତୀକ ଏବଂ ନୀଳ ରଙ୍ଗ ପାଣିର ପ୍ରତୀକ ଅଟେ।

ଶୁଣୁଥିଲେ ଏଇ ଗୀତଟିକୁ ରାଜା କଥାଚିତ୍ରରୁ ଯୁଗଳକଣ୍ଠରେ ଗାଇ ଶୁଣାଇଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ସଙ୍ଗୀତରେ ସଜାଇଥିଲେ ନତିମ ଶ୍ରବଣ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ହିନ୍ଦୀ ଗୀତଟିକୁ ଆଶିକୀ କଥାଚିତ୍ରରୁ ଦ୍ୱୈତ କଣ୍ଠରେ ଗାଇ ଶୁଣାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ କୁମାର ଶାନୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନତିମ ଶ୍ରବଣ

ଅର୍ଜୁନ ଏଜାଙ୍କ ଗୀତ ରଚନାରୁ ଶୁଣୁଥିଲେ ଏହି ଗୀତଟିକୁ ଟିମ୍ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇ ଶୁଣାଇଥିଲେ ସୁନିଧି ଚୌହାନ ଏବଂ ବିନୋଦ ରାଠୋର।

0: ଶୁଣୁଥିଲେ ଏଇ ଗୀତଟିକୁ ଯୁଗଳ କଣ୍ଠରେ ଗାଇ ଶୁଣାଇଥିଲେ ସୋହାଲି କଲ୍ ଏବଂ ଇଶା ବେକ୍ଟର। ଗୀତ ରଚନା କରିଥିଲେ ଇରଫାନ ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ। କଥାଚିତ୍ର ଥିଲା ଅଲୱେଜ କଭି କଭି।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣୁଛନ୍ତି ଏଇ ଗୀତଟିକୁ ଦଶ କଥାଚିତ୍ରରୁ ତ୍ୱେତକଣ୍ଠରେ ଗାଇ ଶୁଣାଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ ପାଞ୍ଚି ଜଲନ୍ଭିକ ଗୀତ ରଚନାରୁ କଥାଚିତ୍ର ଦଶ।

ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟିକୁ। କଥାଚିତ୍ର ହେଉଛି ଭାଗ ମିକା ଭାଗ। ଗୀତଟିକୁ ଗାଇ ଶୁଣାଇଛନ୍ତି ସୁଖବିନ୍ଦର ସିଂ, ଲୟ ମେଣ୍ଡୋସା ଏବଂ ଶଙ୍କର ମହାଦେବନ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ।

0: ప్రజర్కులు శ్రీక్షేత్ర సురభి కార్యక్రమం.
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଚବିଶତମ ଲୋକମେଳା ଏବଂ ସତରତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର ପଚିଶଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଏଠି ସୃଷ୍ଟି ହିଁ ଜନନୀ, ଜନନୀ ହିଁ ସୃଷ୍ଟି, ଯାହାଙ୍କ ପରମ ସ୍ୱରୂପ ହେଉଛି ଏହି ପ୍ରକୃତି। ପ୍ରକୃତିର ଏହି ଦିବ୍ୟ ସ୍ୱରୂପ ଯାହାଙ୍କୁ ମୁନି ଋଷିମାନେ ଶବ୍ଦରେ ବର୍ଣ୍ଣନା କରିପାରନ୍ତି ନାହିଁ। ଶ୍ରୋତାବନ୍ଧୁ, ଯେବେ ପ୍ରକୃତିର ଧାରଣା ଆସେ, ସେତେବେଳେ ଆମ ଚାରିପାଖର ପରିବେଶ ଆମ ନଜରକୁ ଆସେ। ପାହାଡ଼ ଘେରା ଜଙ୍ଗଲ ଜମି, ନାନାବିଧ ପଶୁପକ୍ଷୀମାନଙ୍କର ନିର୍ଭୟ ଆଚରଣ। ହଁ ଶ୍ରୋତାବନ୍ଧୁ, ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଶୀତଳ ପବନ, ବର୍ଷା ବିଜୁଳି ରୋମାଞ୍ଚ, ଏସବୁ କିଛି ଆମକୁ ବହୁତ ସୁନ୍ଦର ଅନୁଭୂତି ଦିଏ। ପ୍ରକୃତି ଓ ନାରୀ ଉଭୟ ସୃଷ୍ଟିର ଆଧାର। ଜଣେ ଜୀବନକୁ ଜନ୍ମ ଦିଏ, ଆଉ ଜଣେ ପ୍ରତିପାଳନ କରେ। ଜଣେ ଦେହରେ ରକ୍ତ ମାଂସ ଗଢ଼େ, ଆଉ ଜଣେ ପ୍ରତିପୋଷଣ କରେ। ଜଣେ ସ୍ନେହ ଶ୍ରଦ୍ଧାର ମୂଳଦୁଆ ପକାଏ, ଆଉ ଜଣେ ସ୍ନେହ ଶ୍ରଦ୍ଧା ପ୍ରେମର ଭାବକୁ ଆମଠାରୁ ଆଶା କରେ। ଆମ ମା ଆମକୁ ରକ୍ଷା କରିବାର ଦାୟିତ୍ୱ ଶିଖାଏ, ଆଉ ପ୍ରକୃତିକୁ ଆମେ କିଭଳି ସୁରକ୍ଷା ଦେବା ତାହା ପ୍ରକୃତି ଆମଠାରୁ ଆଶା କରେ। ଘରଠାରୁ ସମାଜ ପର୍ଯ୍ୟନ୍ତ, ଜଳ ସଂରକ୍ଷଣ ଠାରୁ ବୃକ୍ଷରୋପଣ ପର୍ଯ୍ୟନ୍ତ, ପରିବେଶ ସୁରକ୍ଷାରେ ନାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ବନଧ୍ୱଂସ ଆମ ଜୀବନକୁ ପ୍ରଭାବିତ କରୁଛି। ଏଭଳି ସମୟରେ ନାରୀମାନେ ନିଜ ପରିବାର ଓ ସମାଜକୁ ସଚେତନ କରି ଏକ ସୁସ୍ଥ ପରିବେଶ ଗଢ଼ି ତୋଳିପାରିବେ। ପରିବେଶକୁ ସୁରକ୍ଷା ଦେବା, ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ପ୍ରତିବର୍ଷ ଭଳି ଏ ବର୍ଷର ଥିମ୍ ରହିଛି କ୍ଲାଇମେଟ୍ ଆକ୍ସନ୍, ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ବିରୋଧରେ ସକ୍ରିୟ ପଦକ୍ଷେପ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଆମ ସମସ୍ତଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ। ପ୍ରକୃତିକୁ ବଞ୍ଚାଅ, ଭବିଷ୍ୟତକୁ ସୁରକ୍ଷିତ ରଖ। ଚଉରାରେ ପାଣି ଦେବାଠୁ ଆରମ୍ଭ କରି ରଜରେ ମାଟିମାଆକୁ ସମ୍ମାନ ଦେବା, ଗୋରୁକୁଣ୍ଡରେ ତୋରାଣି ଦେବାଠୁ ଆରମ୍ଭ କରି ଚିତାଲାଗି ଅମାବାସ୍ୟାରେ ଗେଣ୍ଡାକୁ ପିଠା ଖୁଆଇବା, ଏସବୁ କେବଳ ଗୋଟିଏ ନାରୀ ହିଁ କରିପାରେ। ପ୍ରକୃତି ଓ ପରିବେଶ ପ୍ରତି ଭଲ ପାଇବାକୁ ନାରୀଟି ହିଁ ପରମ୍ପରା ଭାବରେ ପିଢ଼ି ଧରି ପିଢ଼ି ପହଞ୍ଚାଇପାରେ। ତେବେ ଶ୍ରୋତାବନ୍ଧୁ, ପ୍ରତିଥର ଭଳି ଏଥର ମଧ୍ୟ ଆମ ମୁକ୍ତା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ସେହିଭଳି ଜଣେ ସମାଜସେବୀ, ପରିବେଶ ପ୍ରେମୀ ଓ ସବୁଜ ବିପ୍ଳବର ଜଣେ ପରିଚିତ ମୁହଁ, ପୁରୀ ଜିଲ୍ଲାର ଝରକଟା ଗ୍ରାମର ଅମିତା ତରାଇ। ବର୍ଷ ବର୍ଷ ଧରି ସେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟରେ ନିଜକୁ ନିଯୁକ୍ତ କରିଆସୁଛନ୍ତି। ସମାଜର ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ସେ ହଜାର ହଜାର ଗଛ ଲଗାଇ ପରିବେଶ ସୁରକ୍ଷାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସବୁଜ ଅଭିଯାନ ଅନେକ ମହିଳାଙ୍କୁ ପ୍ରେରଣା ମଧ୍ୟ ଦେଉଛି। ତେବେ ଚାଲନ୍ତୁ ମ୍ୟାଡାମଙ୍କ ସହିତ କଥା ହେବା ଏବଂ ଜାଣିବା ତାଙ୍କର ଏହି ସଂଘର୍ଷ ତଥା ସଫଳତାର ଯାତ୍ରା ତଥା ପରିବେଶ ପ୍ରତି ସୃଷ୍ଟି ହୋଇଥିବା ଏହି ଭଲ ପାଇବା କିପରି ହୋଇଥିଲା। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ ମ୍ୟାମ।
0: ତେବେ କେମିତି ଅଛନ୍ତି ମ୍ୟାଡାମ?
1: ଭଲ ଅଛି।
0: କୁହନ୍ତି କି ନାରୀଟିଏ ଥିଲେ ସେ ସବୁକିଛି ସମ୍ଭାଳି ଦିଏ, ପରିବାରକୁ ସମ୍ଭାଳି ଦିଏ, ମମତା ସ୍ନେହରେ ବାନ୍ଧି ରଖେ, ସେମିତି ପ୍ରକୃତି ମଧ୍ୟ ଆମ ମା, ସେ ବି ଆମକୁ କୋଉଠି ନା କୋଉଠି ଆମେ ଯଦି ତାକୁ ଭଲ ପାଇବା ସେ ଆମକୁ ବହୁତ ଭଲ ପାଇବ। ତାହେଲେ ଆପଣଙ୍କର ପ୍ରକୃତି ପ୍ରତି ଭଲ ପାଇବାଟା ମାନେ କେବେ ସୃଷ୍ଟି ହେଲା?
1: 2018 ଜୁଲାଇ 1 ଠାରୁ।
0: ସେଇଟା ତ ଆପଣ କହୁଛନ୍ତି ତାରିଖ ଏଥିପାଇଁ କହୁଛନ୍ତି ଯେବେଠୁ ଆପଣ ଗୋଟେ ସଂଘ ବା ସଂଗଠନରେ ଯୋଡ଼ି ହେଇଥିବେ, କିନ୍ତୁ ଏଇ ପ୍ରକୃତି ପ୍ରତି ଭଲ ପାଇବାଟା ନିହାତି ରୂପେ ପିଲାଦିନୁ ଥିବ,
1: ନିଶ୍ଚିତ ଭାବରେ ସ୍କୁଲ ବୟସରୁ।
0: ହଁ, ସେ ସମୟରେ ଆପଣ କ'ଣ କେମିତି କରନ୍ତି
1: ସ୍କୁଲରେ? ମାନେ ପ୍ରତ୍ୟେକ ଦିନ, ସେତେବେଳେ ତ ଏଇ 5-star ସ୍କୁଲ ନଥିଲା ଆମର, ସେତେବେଳେ ଆମେ ଚାଳ ଘରେ ପାଠ ପଢ଼ୁଥିଲୁ, ଯେହେତୁ ପ୍ରତ୍ୟେକ ଦିନ ସେ ଘର ଗୋବରରେ ଲିପିବା, ସ୍କୁଲ ପରିସରରୁ ଅଳିଆ ସଫା କରିବା, ସ୍କୁଲ ଗଛ ଲଗାଇବା ସହିତ ଚାରା ଗଛରେ ପାଣି ଦେଇ ତାକୁ ବଡ଼ କରି ତାର ଯତ୍ନ ନେବା, ଏ ଜିନିଷଟା ମନ ଭିତରେ ଗୋଟେ ମାନେ ଅହେତୁକ ଆଗ୍ରହ ସୃଷ୍ଟି ହୋଇଥିଲା, ଯାହାଫଳରେ କି ସେ ପିଲାଦିନର ସେ ଜିନିଷଟା ହିଁ ଆଜି ମୋତେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସହାୟକ ହେଲା।
0: ଆପଣଙ୍କ ଘରେ ସେମିତି ଗଛ ଲଗାଇବା ବା ମାନେ କୁହନ୍ତି ଯେମିତି କିଚେନ୍ ଗାର୍ଡେନ୍ କରିବା ଏଇସବୁ ଜିନିଷ ଥିଲା କି?
1: ଘରେ ଥିଲା, ଘରେ ଆମେ ହେଉଛୁ କୃଷକ ପରିବାର। ବାବା ଆମର ଯେତେବେଳେ ଜଙ୍ଗଲରେ ଯେଉଁ ଚାରା ଲଗାଯାଏ, ଆପଣମାନେ ଜାଣିଥିବେ ଜଙ୍ଗଲରେ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ ଚାରା ଲଗାଯାଏ, ସେତେବେଳେ ବାବା ମଜୁରୀ ହିସାବରେ ଯାଇକି ଜଙ୍ଗଲରେ ଚାରା ଲଗାନ୍ତି, ଯେହେତୁ ଆମକୁ ବେଶୀ ଖୁସି ଲାଗେ। ବାବା ସବୁବେଳେ କୁହନ୍ତି ଏଇ ବର୍ଷ 25,000 ଚାରା ଲାଗିଲା, ଗତ ବର୍ଷ 50,000 ଚାରା ଲାଗିଲା, ଦିନେ ସେ ପିଲାମାନେ ବଡ଼ ହବ, ପିଲାମାନେ ସମସ୍ତେ ଜାଣିବେ ମୁଁ ଏ ଗଛ ଗୁଡ଼ାକ ଲଗେଇଛି, ଏମିତି ଆମକୁ ବହୁତ ଖୁସି ଲାଗେ। ଆମେ ବାବା ଲଗାଉଛନ୍ତି ଆମେ ଭବିଷ୍ୟତରେ ଲଗେଇବୁ, ଆମେ ସ୍ୱେଚ୍ଛାସେବୀ ହିସାବରେ ଲଗାଉଛୁ।
0: ଆଚ୍ଛା, ଆପଣ କହିଲେ ଯେ ଆପଣଙ୍କର କୃଷକ ପରିବାର, ବିଲରେ ଆପଣ କେବେ କାମ କରିଛନ୍ତି?
1: ନିଶ୍ଚିତ ଭାବରେ।
0: କ'ଣ
1: ବାବା ସାଙ୍ଗରେ ଯୋଉ ଆମର ସବୁ ଲୋକମାନଙ୍କୁ ଆମେ

0: କି ମଜୁରୀ ହିସାବରେ କାମ କରୁ, ଆମେ ଘରୁ ଭାତ ନେଇକି ଯାଉ ସେମାନଙ୍କ ପାଇଁ ଖରାବେଳେ, ଯେଉଁ ଧାନ କଟା ହୁଏ ଖରାବେଳେ ଭାତ ନେଇକି ଯାଉ, ନେଲା ପରେ ସେମାନେ ଖାଇସାରିଲା ପରେ ଆମେ ବି ତାଙ୍କ ସାଙ୍ଗରେ ଖାଉ। ଖାଇସାରିଲା ପରେ ଯେହେତୁ କୃଷକ ପରିବାର, ସେଥିପାଇଁ ଆମର କଚଡ଼ା ବନ୍ଧାଯାଏ, ଆମେ ତାକୁ ବୋହିବୁ, ସବୁ ଟ୍ରାକ୍ଟରକୁ ଶଗଡ଼କୁ ବୋହୁ, ତା ସାଙ୍ଗରେ ଆସୁ ମାନେ ଘରକୁ ଆଣୁ, ତାକୁ ପୁଣି ବାହାର କରିବା। ଯେଉଁ ଆମର ବେଙ୍ଗଳା ପକାଯାଏ, ଆଗେ ଏବେ ସିନା ମେସିନାରୀ ଜିନିଷ ସବୁ ବାହାରି ପଡ଼ିଲା, ଯେଉଁ ବେଙ୍ଗଳା 4-5 ବଳଦକୁ ନେଇକି ବେଙ୍ଗଳା ପକାଯାଏ, ଆମେ ତାକୁ ବେଙ୍ଗଳା ପକାଉ, ତା ପଛରେ ଦୌଡ଼ଉ, ଏ ଜିନିଷ ସବୁ ଆଗରୁ ଥିଲା।
1: ମାନେ ମାଟି ସହିତ ଆପଣ ପିଲାଦିନୁ ଜଡିତ, ଆଉ ସେଇଥିପାଇଁ ଆପଣଙ୍କର ପ୍ରକୃତି, ମାଟି ଏସବୁ ପ୍ରତି ଭଲ ପାଇବା ବହୁତ ଅଧିକ। ତାହେଲେ ଆମେ ପୁଣି କଥା ହେବା ଯେ ଆପଣ କିଭଳି ଭାବେ ଏଇ ସ୍ରୋତରେ ଯୋଡ଼ି ହେଲେ। ଆପଣ ଯେମିତି କହୁଥିଲେ କି 2018 ମସିହା ଜୁଲାଇ ମାସ, ତେବେ କେମିତି କଣ ଥିଲା ସେ ଯାତ୍ରା?
0: 2015 ମସିହାରୁ ମୋର ବଡ ଭାଇ ଜଣେ ହିମଶେଖର ନାୟକ ପେଶାରେ, ତାଙ୍କର ଜଣେ ବ୍ୟାଙ୍କର ବଡ ଭାଇ, ମୋ ସାଙ୍ଗର ବଡ ଭାଇ, ସେ ଆଗରୁ ବୃକ୍ଷରୋପଣ କାମ କରୁଥିଲେ, ପରିବେଶ ପ୍ରତି ସବୁବେଳେ ତାଙ୍କର ଅଧିକ ଅବଦାନ ଅଛି, ସେ କରନ୍ତି। ଆଉ ମୁଁ ତାଙ୍କୁ ଦେଖି ହିଁ ଇନ୍ସପାୟରିଂ ହେଇଥିଲି, ଯାହାଫଳରେ କି ସେ ଯେଉଁ ସଂଗଠନ କରିକି ଆମର ଗୋଟେ ସ୍ୱତନ୍ତ୍ର ଗ୍ରୀନ ପାରିକୁଦ ସଂଗଠନ ଥିଲେ, ପାରିକୁଦକୁ ସବୁଜିମା କରିବାର ତାଙ୍କର ଲକ୍ଷ୍ୟ ଥିଲା, ତାଙ୍କ ପ୍ରେରଣା ତାଙ୍କ ଉତ୍ସାହ ମୋତେ ସେଇ ଦିଗକୁ ହିଁ ଟାଣି ନେଲା, ଯାହାଫଳରେ ବି ମୁଁ ବୃକ୍ଷରୋପଣ କରିବାରେ ମାହିର ହେଇଗଲି।
1: ପ୍ରଥମେ ଆପଣ କେତେଟା ମାନେ ଗଛ ଲଗେଇଥିଲେ ମନେ ଥିବ?
0: ପ୍ରଥମେ ଆମେ ଆମର ଆରାଧ୍ୟ ଦେବତା ବା ଶ୍ରୀ ବାବା କମଳେଶ୍ୱରଙ୍କ ପାଖରେ ପ୍ଲାଣ୍ଟେସନ ଆରମ୍ଭ କରିଥିଲୁ, ସେଠି ମାତ୍ର 5 ଗଛ ଲଗେଇଥିଲୁ, ଯେ ଆଜି ମାନେ ଗୋଟେ ଛୋଟିଆ ଚାରାରୁ ଆଜି ଗୋଟେ ମହାନ ଦ୍ରୁମରେ ପରିଣତ ହେଇସାରିଛି।
1: ଆଚ୍ଛା, କୋଉ କୋଉ ଗଛ ଲଗେଇଥିଲେ?
0: ଅର୍ଜୁନ ଆଉ କଦମ।
1: ବହୁତ ବଢିଆ କଥା। ମାନେ ଆପଣ ଯେତେବେଳେ ବର୍ତ୍ତମାନ ତାକୁ ଦେଖୁଥିବେ, ଆପଣଙ୍କୁ ନିହାତି ରୂପେ ମାନେ ଗର୍ବରେ ଆପଣଙ୍କର ଛାତି ଫୁଲି ଉଠୁଥିବ
0: ଲାଗୁଛି ମ୍ୟାଡମ,
1: ଯେ ଆମେ ଆଜ୍ଞା ଆମେ ଲଗେଇଥିଲା ଗଛ, ଆଜି ଏତେ ବଡ ହେଇଛି ଆଉ ବହୁତ ଜଣଙ୍କୁ ଛାଇ ଦଉଛି, ଅମ୍ଳଜାନ ଦଉଛି।
0: ନିଶ୍ଚିତ ଭାବରେ।
1: ତାହେଲେ ଆପଣଙ୍କର ତାପରେ ପରେ କେମିତି ସବୁ ଆରମ୍ଭ ହେଲା ଯାତ୍ରା? ସେଠି ତ ଗଛ ଲଗେଇଲେ, ସେ ସମୟରେ ଆପଣ ବାହା ହେଇଯାଇଥିଲେ?
0: ଆଜ୍ଞା।
1: ଆଚ୍ଛା, ଏଇ ସବୁ କାମ ଆପଣ ବାହା ହେବା ପରେ ଆରମ୍ଭ କରିଛନ୍ତି। ତାହେଲେ ଘର ଲୋକଙ୍କର ସପୋର୍ଟ କେମିତି ଥିଲା?
0: ସମ୍ପୂର୍ଣ୍ଣ ଭାବରେ, ସମ୍ପୂର୍ଣ୍ଣ ଭାବରେ ମୋର ମାନେ ଯୌଥ ପରିବାର, ବଡ଼ ପରିବାର, 14 ସଭ୍ୟ ମୋ ପରିବାରରେ, ଶାଶୁ ଶ୍ୱଶୁର ଯାଆ ଦେଢ଼ଶୁର ସ୍ୱାମୀ ଆଉ ପୁଅ ପୁତୁରା ଝିଅରେ ସମସ୍ତଙ୍କ ସପୋର୍ଟ ଅଛି,
1: ସମସ୍ତେ ମିଶିକି ମଧ୍ୟ ଗଛ ଲଗାନ୍ତି।
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ କଥା। କୁହାଯାଏ ନାରୀଟିର ଯେତେବେଳେ ମାନେ ନାରୀ ଗୋଟେ ଘରର ମେରୁଦଣ୍ଡ ସତ, କିନ୍ତୁ ନାରୀକୁ ଯଦି ଗୋଟେ ପରିବାରର ସହଯୋଗ ଆଉ ସହାନୁଭୂତି ମିଳିଯାଏ ନା, ନାରୀଟି ନିହାତି ରୂପେ ନିଜ ପସନ୍ଦିତ କାମରେ ବହୁତ ଆଗକୁ ଯାଏ, ଆଉ ସେଇଟା ମଧ୍ୟ ଆମେ ଆପଣଙ୍କ କ୍ଷେତ୍ରରେ ଦେଖିପାରୁଛୁ, ଆଉ ଖୁସି ମଧ୍ୟ ଲାଗୁଛି ଯେ ଘରର ନିହାତି ରୂପେ ସପୋର୍ଟ ରହିଛି ବୋଲି। ଗୋଟେ ଜିନିଷ ହେଉଛି, ଓଡ଼ିଶା ହେଉଛି ଆମର ଗୋଟେ ବନ୍ୟା ଆଉ ବାତ୍ୟାର ଅଞ୍ଚଳ କହିଲେ କିଛି ଭୁଲ ହେବନି, ପ୍ରତିବର୍ଷ ଆମେ ବନ୍ୟା ବାତ୍ୟାକୁ ସମ୍ମୁଖୀନ କରୁ। ତାହେଲେ ଆପଣଙ୍କ ମନରେ ଯେଉଁ ଗଛ ଲଗେଇବାର ଜିନିଷଟା ଆସିଲା, ବନ୍ୟା ବାତ୍ୟା ସମୟରେ ସେ ଗଛ ଗୁଡିକ ମଧ୍ୟ ନିହାତି ରୂପେ କ୍ଷତିଗ୍ରସ୍ତ ହଉଥିବ, ଆପଣ ସେତେବେଳେ କେମିତି ଲାଗେ?
0: ବହୁତ କଷ୍ଟ ଲାଗେ, ଯେହେତୁ ଆମେ ଜଙ୍ଗଲ ଡିପାର୍ଟମେଣ୍ଟ ଗଛ ଲଗାଇ ରାସ୍ତା କଡ଼ରେ ଆଭିନ ପ୍ଲାଣ୍ଟେସନ କରେ, ଆମେ ପ୍ରତି ଗାଁ ଗହଳିରେ SHG ମାଆମାନଙ୍କୁ ନେଇକି ଛୋଟ ବଡ଼ ଜଙ୍ଗଲ କରୁ, ଯେତେବେଳେ ବର୍ଷା ଆସେ ମୋ ମନରେ ସବୁବେଳେ ପ୍ରଶ୍ନ ଗୋଟେ ଆସେ, କିଛି ନା କିଛି ଗଛ ଆଜି ଢଳି ପଡ଼ିଥିବ, ମଣିଙ୍ଗିରୁ ଯାଇକି ସେ ଗଛ ଉଠେଇବାର ବ୍ୟବସ୍ଥା କରିବୁ, ଏଇଭଳି ଆଉ। କିନ୍ତୁ କଷ୍ଟ, ଅହେତୁକ କଷ୍ଟ ହୁଏ ଯଦି ମୋ ସାମ୍ନାରେ କିଛି ଗଛ କଟାଯାଏ କି ଗଛ କେଉଁଠି ଭାଙ୍ଗି ପଡ଼େ, କିନ୍ତୁ ଦୁର୍ବଳତା ଅଧିକ ଗଛ ପ୍ରତି ହେଇସାରିଲାଣି ନା, ମୁଁ ଭାବିନି ଯେ ମୋ ପରିବାର ହେଉଛି ମୋ ପାଇଁ, ମାନେ ମୋ ପରିବାର ଯେମିତି ମୋ ଗଛ ବି ମୋ ପାଇଁ ସେମିତି।
1: ବହୁତ ସୁନ୍ଦର ଚିନ୍ତାଧାରା, ଯଦି ପ୍ରତିଟି ଭାରତୀୟ ମାନଙ୍କ ମନରେ ଏଇ ଚିନ୍ତାଧାରାଟା ଆସିବ ବା ପ୍ରତିଟି ନାଗରିକ ମନରେ ଏଇ ଚିନ୍ତାଧାରାଟା ଆସିବ, ନିହାତି ରୂପେ ଆମ ଭାରତ ହଉ କି ଆମ ପୃଥିବୀ ହଉ, ବର୍ତ୍ତମାନ ଯେଉଁ ସିଚୁଏସନ୍ ଚାଲିଛି ମାନେ ବିଶ୍ୱତାପ ନିୟନ୍ତ୍ରଣ ଆମେ ନିହାତି ରୂପେ କରିପାରିବା, ଗୋଟେ ଗ୍ରୀନ ଫରେଷ୍ଟ, ଗ୍ରୀନ ଜୋନ୍ ଆମେ ତିଆରି କରିପାରିବା। ତାହେଲେ ଆପଣଙ୍କର ଯେମିତି ପାରିକୁଦ ଅଞ୍ଚଳ ଆପଣ କହୁଥିଲେ, ସେଠି ଆପଣଙ୍କର ଗ୍ରୀନ ପାରିକୁଦ, ଆଉ କଣ କଣ ସବୁ ଆପଣ କରିଛନ୍ତି?
0: ମ୍ୟାଡମ ଆମେ ଟୋଟାଲି ଅଲଭ ଓଡ଼ିଶାରେ ହିଁ ପ୍ଲାଣ୍ଟେସନ କରୁ, ଯିଏ ବଡ଼ ଭାଇ ଆମର ଅଛନ୍ତି ଆବାହକ ହିମଶେଖର ନାୟକ ଭାଇ, ସେ ରାୟପୁର ଛତିଶଗଡ଼ରେ ବହୁତ ଜାଗାରେ ପ୍ଲାଣ୍ଟେସନ କରିଛନ୍ତି, 12,000-14,000 ଚାରା ସେଠି ରୋପଣ କରିଛନ୍ତି। ଆଉ ଏବେ ଆମର ଯେହେତୁ ଜିଲ୍ଲା ପୁରୀ, ସବୁବେଳେ ରଥଯାତ୍ରା ପାଇଁ ଆମେ ଦେଖୁ ଲୋକମାନେ ଅହେତୁକ ହଇରାଣ ହେଉଛନ୍ତି, ପ୍ରବଳ ଗ୍ରୀଷ୍ମ ହେଉଛି, ଗୁଳୁଗୁଳି ହେଉଛି, ତେଣୁ ଆମେ ପୁରୀରେ ମଧ୍ୟ 700-800 ଚାରା ଲଗେଇଛୁ 2019 କରୋନା ସମୟରେ, ଯେହେତୁ ସେ ଗଛ ଛୋଟରୁ ଆଜି ବଡ଼ ହୋଇଛି ଆଉ ସବୁବେଳେ ଲୋକମାନେ ତା ତଳେ ଆଶ୍ରୟ ନେଉଛନ୍ତି, ଛାଇ ପ୍ରଦାନ କରୁଛି, ସେ ଗଛ ଅମ୍ଳଜାନ ଦେଉଛି ଆଉ ମୁକ୍ତ ପବନ ବି ଦେଉଛି, ଆମକୁ ଖୁସି ଲାଗୁଛି। ଯେହେତୁ ଆମେ ଲଗେଇଛୁ ଗଛ ଗୁଡ଼ାକ, ଆମେ ପାରିକୁଦରୁ ଆସିକି ଦେଖିଲା ବେଳେ ଆମକୁ ଭାରି ଖୁସି ଲାଗୁଛି।
1: ତା ସହିତ ଆମେ ମଧ୍ୟ ଆପଣଙ୍କ ବିଷୟରେ ଯେତେବେଳେ ପଢ଼ୁଥିଲୁ ଯେ ଆପଣ ବଜ୍ରପାତରୁ ରକ୍ଷା କରିବା ପାଇଁ ଯେଉଁ ତାଳ ଗଛ, ସେସବୁ ମଧ୍ୟ ଆପଣ 140 ପ୍ରାୟ ତାଳ ଗଛ ଲଗାଇଛନ୍ତି, ତାହେଲେ ଆପଣ ଏ ବିଷୟରେ ଜାଣିଲେ କେମିତି? ମାନେ ଆପଣ କେତେ ଯାଏଁ ପଢ଼ିଛନ୍ତି ମ୍ୟାଡମ?
0: ମ୍ୟାଡମ ମୁଁ ଗ୍ରାଜୁଏସନ କମ୍ପ୍ଲିଟ କରୁଛି ଉତ୍କଳ ୟୁନିଭର୍ସିଟି।
1: ଆଚ୍ଛା, ଆପଣ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି, ତାପରେ ଆପଣ ଚାକିରି କରିବାକୁ ଇଚ୍ଛା
0: କରୁନାହାନ୍ତି?
1: କୁହାଯାଏ ଯେ କେବଳ ପାଠ ପଢ଼ି ଚାକିରି କରିଦେବାର ଅର୍ଥ ନୁହେଁ ଯେ ଆମ ପାଠପଢ଼ାଟା ସମ୍ପୂର୍ଣ୍ଣ ହେଲା ବୋଲି, ଯଦି ଆମେ ପାଠ ପଢ଼ି ଶିକ୍ଷିତ ହୋଇ ଆମ ଚାରିପାଖର ଲୋକଙ୍କୁ ଆମେ ଶିକ୍ଷିତ କରିପାରୁଛେ ବା କିଛି ସେମାନଙ୍କୁ ଜଣେଇ ପାରୁଛେ, ତେବେ ଜାଣିବା ଆମ ପାଠପଢ଼ା ନିହାତି ରୂପେ ସଫଳ ହେଲା ବୋଲି।

0: ଆପଣ କରିପାରୁଛନ୍ତି, ତାହେଲେ ଏଇ ବିଷୟରେ ଆପଣ ଅନ୍ୟ ଲୋକମାନଙ୍କୁ ଯୋଉ ଆପଣ ତାଳ ଗଛ ଲଗେଇଛନ୍ତି ଏ ବିଷୟରେ ଗାଁ ଲୋକମାନଙ୍କୁ କେମିତି ଜଣାନ୍ତି?
1: ମ୍ୟାଡ଼ାମ ଯେତେବେଳେ ଆମେ ଦେଖୁ ଆମ ଏରିଆରେ ମାନେ ଯେହେତୁ ଆମର କୋଷ୍ଟାଲ ବେଲ୍ଟ, ଆମର ଆମେ ସମୁଦ୍ର ଆଉ ଚିଲିକା ତଟବର୍ତ୍ତୀ ଏରିଆ, ଆମର ସବୁ ଲୁଣା ବନ୍ଧ ଗୁଡ଼ାକ ସବୁ ମାଟିରେ ତିଆରି, ଯେତେବେଳେ ଆମର ଢେଉ ଆସେ ଚିଲିକାର ସେ ବନ୍ଧ ଗୁଡ଼ାକ ସବୁ ଭୁଷୁଡ଼ିକି ଯେହେତୁ ପାଣିରେ ମିଶିଯାଏ, ଆଉ ଯେହେତୁ ଆମର ଜୁଆର ଭଟ୍ଟା ହେଲା ପରେ ସେ ବାଲି ଗୁଡ଼ାକ ନଷ୍ଟ ହୋଇଯାଏ, ବାହାରକୁ ପଳେଇଯାଏ, ବନ୍ଧ ଭାଙ୍ଗିଯାଏ, ଘେରିବନ୍ଧ ଭାଙ୍ଗିଲା ପରେ ସେ ପାଣି ଗୁଡ଼ାକ ଲୁଣା ପାଣି ସବୁ ଆମ ପ୍ରତି ଗାଁକୁ ମାଡ଼ିଯାଏ। ଯେହେତୁ ଆମେ ଦେଖିଲୁ ଯେହେତୁ ମୃତ୍ତିକା ସଂରକ୍ଷଣ ପାଇଁ ହିଁ ତାଳ ଗଛ ହିଁ ପ୍ରକୃତ ମାନେ ଆଉ କିଛି ଗଛ ତାକୁ ରଖିପାରିବୁ ରୋକିପାରିବନି, ତେଣୁ ସମସ୍ତେ ଭାବିଲୁ ଯେହେତୁ ଆମ ଏରିଆରେ ତାଳ ମଞ୍ଜି ଆମକୁ ଅଧିକ ପରିମାଣରେ ମିଳିପାରୁଛି, କମ୍ ଖର୍ଚ୍ଚରେ ଅଧିକା ଗଛ ସିଏ ଆମକୁ ହେଇପାରିବ, ତେଣୁକରି ଆମେ ସମସ୍ତେ ତାଳ ଗୋଟମା କଲେକ୍ସନ କଲୁ। କଲେକ୍ସନ କରିଲା ପରେ ଆମେ ନିଜେ ନିଜେ କିଛି ପକେଇଲୁ, 2020 ଦୁଇ ବର୍ଷ ଭିତରେ ଆମେ ଦେଖିଲୁ 30-40 ହଜାର ଗଛ ସକ୍ସେସଫୁଲ ହେଲା, ତାପରେ ଆମେ ପକେଇ ଆରମ୍ଭ କଲୁ। ଆମର ମୁଖ୍ୟ ଲକ୍ଷ୍ୟ ହେଲା ମୃତ୍ତିକା ସଂରକ୍ଷଣ।
0: ଆଚ୍ଛା, ମାନେ ବଜ୍ରପାତରୁ ରକ୍ଷା ପାଇବା, ତା ସହିତ ମୃତ୍ତିକା ସଂରକ୍ଷଣ, ଯେହେତୁ ଆପଣଙ୍କର ଉପକୂଳ ଅଞ୍ଚଳ ଯେମିତି ଆପଣ କହିଲେ ମାଟି ଧୋଇ ହେଇଯାଏ ଆଉ ମାଟିର ଉର୍ବରତା ମଧ୍ୟ କମିଯାଉଥିବ, ସେଥିପାଇଁ ଆପଣଙ୍କର ଏଇ ପଦକ୍ଷେପଟା ଥିଲା। ତେବେ ଏବେ ମାନେ ବର୍ତ୍ତମାନ ସୁଦ୍ଧା ଆପଣଙ୍କ ସହିତ କେତେ ଜଣ ମହିଳା ଯୋଡ଼ି ହେଲେଣି?
1: ମିନିମମ 15-20 ମା ମାନେ ଆମ ସାଙ୍ଗରେ ଅଛନ୍ତି। ମା ମାନେ ମଧ୍ୟ ନିଜର ନିତ୍ୟକର୍ମ ଘର କାମ ସାରିକି ପ୍ରତ୍ୟେକ ଦିନ 2 ଘଣ୍ଟା ପରିବେଶ ପାଇଁ ଆମ ସାଙ୍ଗରେ କାମ କରନ୍ତି।
0: ଆଚ୍ଛା, ମାନେ ପ୍ରତିଦିନ 2 ଘଣ୍ଟା ପ୍ରକୃତି ପାଇଁ, ବହୁତ ବଢିଆ କଥା। ତେବେ ଘରର ଦାୟିତ୍ୱ କେମିତି ଆପଣ ସମ୍ଭାଳନ୍ତି, ତା ସହିତ ଏସବୁ କାମ କେମିତି ସମ୍ଭାଳନ୍ତି?
1: ଘରେ ଯେହେତୁ ମୋ ହଜବେଣ୍ଡଙ୍କର ବହୁତ ସପୋର୍ଟ ମତେ ହୁଏ,
0: ଯଦି ହଜବେଣ୍ଡ କଣ କରନ୍ତି,
1: ମୋର ଗୋଟେ ଲେଡିଜ୍ କର୍ଣ୍ଣର ଅଛି।
0: ଆଚ୍ଛା,
1: ଆଉ ସେଠି ସେ ଦୋକାନରେ ରୁହନ୍ତି ପ୍ରାୟ ସମୟ, ଅବଶିଷ୍ଟ ସମୟ ଘରେ। ତାପରେ ଆମର ଚାଷବାସ ଜମି ଅଛି, ଚାଷବାସ କାମ କରୁ ମିଶିକି ସମସ୍ତେ।
0: ଆପଣଙ୍କର ହଜବେଣ୍ଡଙ୍କର ସପୋର୍ଟ ପାଇଁ
1: ଆଜି ମୁଁ ଏଇ ରାସ୍ତାରେ ହିଁ ଆଗକୁ ଆସିଛି।
0: ମାନେ ସେ ଘର ସମ୍ଭାଳି ଦିଅନ୍ତି?
1: ଆଜ୍ଞା।
0: ଆପଣଙ୍କ ଶାଶୁ ଶ୍ୱଶୁର ମଧ୍ୟ?
1: ସମସ୍ତେ
0: ସମ୍ଭାଳି ଦିଅନ୍ତି, ଆପଣ ଏଠି ସମୟ ଦେଇପାରନ୍ତି। ବୃକ୍ଷରୋପଣ କରିବା ଦ୍ୱାରା ଆପଣଙ୍କୁ କେତେ କଣ ସମ୍ମାନ ମିଳିଛି ବା ଆପଣ କଣ ପାଇଛନ୍ତି, ଯଦି ଆପଣଙ୍କୁ ଜଣେ ପଚାରିବ ଆପଣ ପରିବେଶକୁ ରକ୍ଷା କରିବା ପାଇଁ ଏତେ ସମୟ ଦେଉଛନ୍ତି, ପ୍ରତିବଦଳରେ ଆପଣ କଣ ପାଇଛନ୍ତି?
1: ତା ପ୍ରତିବଦଳରେ ମୁଁ ଅନେକ କିଛି ପାଇଛି। ମୋତେ 2024 ବର୍ଷରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଜଳବାୟୁ ପରିବେଶ ତରଫରୁ ମୋତେ ପ୍ରକୃତି ବନ୍ଧୁ ପୁରସ୍କାର ସହିତ 10,000 ଟଙ୍କାର ମାନପତ୍ର ପ୍ରଦାନ କରାଯାଇଥିଲା। ତା ସହିତ ଆମର ୱାଇଲ୍ଡ ଲାଇଫ୍ର ଖୋର୍ଦ୍ଧା ଡିଏ ପୂର୍ଣ୍ଣିମା ପାଣ୍ଡିଆନ ଠାରୁ ମୁଁ ବିଜୁ ପଟ୍ଟନାୟକ ଆୱାର୍ଡ଼ ମଧ୍ୟ ଗ୍ରହଣ କରିଥିଲି। ତା ସହିତ 60-70 ଷ୍ଟେଜରେ ମୋତେ ଅଲଗା ଅଲଗା ସେବା ସଂଗଠନ ତରଫରୁ ବି ସମ୍ମାନିତ କରାଯାଇଛି। ଏସବୁ ତ ଅଲଗା, କିନ୍ତୁ ମୁଁ ବୃକ୍ଷରୋପଣ କଲା ପରେ ମୋତେ ବହୁତ ଆତ୍ମସନ୍ତୋଷ ଲାଭ ହୁଏ ଆଉ ମୋତେ ବହୁତ ଶାନ୍ତି ଲାଗେ, ଆଉ ସମସ୍ତଙ୍କଠୁ ଯେଉଁ ସ୍ନେହ ସମ୍ମାନ ମିଳେ ସେଇଟା ହିଁ ମୋ ପାଇଁ ସବୁକିଛି।
0: ପ୍ରକୃତ କଥା, ଯେତେବେଳେ ଗୋଟେ ବାଟୋଇଟି ଗଛ ଛାଇ ତଳେ ଦେଖି ବସି ମାନେ ଗ୍ରୀଷ୍ମରୁ ରକ୍ଷା ପାଇପାରୁଥିବ ବା ତା ମୁହଁରୁ ବାହାରି ଆସୁଥିବ ଓଃ ମାନେ ଏଇ ଯେଉଁ ଶବ୍ଦଟା, ସେଇଟା ଆପଣଙ୍କ ପାଇଁ ଗୋଟେ ଆଶୀର୍ବାଦ ସ୍ୱରୂପ, କାରଣ ସେ ଗଛଟି ଆପଣ ଲଗେଇଛନ୍ତି ଆଉ ଆପଣଙ୍କ ଦ୍ୱାରା ଲଗାଯାଇଥିବା ଗଛ ଛାଇ ତଳେ ବସି ବାଟୋଇଟିଏ ଯେତେବେଳେ ଶାନ୍ତି ପାଉଛି ଆପଣଙ୍କ ପାଇଁ ତାଠୁ ଆଉ ବଡ଼ କଥା କ'ଣ ହେଇପାରେ? ତେବେ ଆପଣ ଆଉ ସବୁ କ'ଣ କରିଛନ୍ତି?
1: ଆହ୍ୱାନ ଅଛି ଆଇଏସ୍ଆର୍ ଫାଉଣ୍ଡେସନ୍, ଆମର ଜଣେ ଧର୍ମେନ୍ଦ୍ର ଭାଇ ଆବାହକ ଯାଜପୁରରୁ ଟାଟାଡ଼ ଆକାଉଣ୍ଟାଣ୍ଟ ଅଛନ୍ତି ବମ୍ବେରେ, ତାଙ୍କର ଗୋଟିଏ ଆହ୍ୱାନ ଅଛି ଦାରୁ ବ୍ରହ୍ମ ପାଇଁ ଗଛଟିଏ। ଆମେ ସମସ୍ତେ ଜାଣିଛେ ପ୍ରତିବର୍ଷ ଆମର ରଥଯାତ୍ରା ହୁଏ, ଟନ୍ ଟନ୍ କାଠର ଆବଶ୍ୟକତା ଅଛି ସବୁବେଳେ, କାହିଁକି ନୟାଗଡ଼ରୁ କାଠ ଆସିବ, ଦଶପଲ୍ଲାରୁ କାଠ ଆସିବ, ଆମ ପୁରୀରୁ କାହିଁକି କାଠ ନେବା ଯିବ, ତେଣୁ ତାହାରି ଉପରେ ଆମେ ଗୋଟେ ଫୋକସ୍ କରିକି ଆମେ 15-20 ହଜାର ପାଖାପାଖି ଲିମ୍ବ ମଞ୍ଜି ଲଗେଇଛୁ, 4-5 ବର୍ଷ ଭିତରେ ବହୁତ ଭଲ ଗଛ ମଧ୍ୟ ହେଇଛି।
0: ଆଚ୍ଛା, ତେବେ ଏଇ ଯେଉଁ ସବୁ ଆପଣ ଗଛ ଲଗାଉଛନ୍ତି, ଚାରା ଲଗାଉଛନ୍ତି, କିଛି ବି ଏସବୁର ଖର୍ଚ୍ଚ ଆପଣ କେମିତି ତୁଲାନ୍ତି?
1: ଆମର ଯେଉଁ କହୁଥିଲେ ଆମର ଆବାହକ ବଡ଼ ଭାଇ ଯିଏ ହିମାସ ଭାଇ ଅଛନ୍ତି, ସିଏ ତାଙ୍କ ସାଲେରୀର 20% ଆମକୁ ଦିଅନ୍ତି ଏଇ କାର୍ଯ୍ୟକ୍ରମ କରିବା ପାଇଁ, ଯାହା ଗଛ ଆସେ ଯେଉଁ ଆମର ଟ୍ରାନ୍ସପୋର୍ଟିଂ ଏଇ ଜିନିଷ, ଆଉ ଯେଉଁ ମୋର ମା ମାନେ ମୋ ସାଙ୍ଗରେ ମିଶିକି କାମ କରନ୍ତି ସେମାନଙ୍କର ଗ୍ରାସ ରୁଟ୍ରେ କାମ କରନ୍ତି, ସେମାନେ କିନ୍ତୁ ଶ୍ରମ ଦିଅନ୍ତି ସମସ୍ତେ।
0: ମାନେ କେବଳ ସେଇ ସାର୍ଙ୍କର ସାଲାରୀର 20% ଆପଣଙ୍କ ପାଖକୁ ଆସୁଛି ଆଉ ସେଇଥିରୁ ଆପଣମାନେ ଗଛ ଲଗାଉଛନ୍ତି? ଆଚ୍ଛା, ଆପଣମାନଙ୍କର ନିଜ ନିଜର ମାନେ ମିଳିତ ପ୍ରୟାସରେ ଏଇ କାମଟି ଚାଲି ଆସିଛି।
1: ଆଉ ଯେଉଁ ଆମର ଓଡ଼ିଶା ସରକାରଙ୍କର ସୁଭଦ୍ରା ରାଶି ମିଳିଥିଲା, ସେ ସୁଭଦ୍ରା ରାଶି 2ଟା କିସ୍ତି 10,000 ମିଳିଥିଲା, ସେ 10,000 ମଧ୍ୟ ଆମେ 5,000 ତାଳ ମଞ୍ଜି କିଣିକି ଆମେ ଆମର ସାତପଡ଼ା ଭାବକୁଣ୍ଡଳ ସ୍ୱରଙ୍ଗ ଠାରୁ ଆମର ହରଚଣ୍ଡୀ ପର୍ଯ୍ୟନ୍ତ ଆମେ ଗତ ବର୍ଷ ସେଇଟା ରୋପଣ କରିଥିଲୁ।
0: ମାନେ ବହୁତ ବଢିଆ କଥାଟେ କହିଲେ ଆପଣ, ସରକାରଙ୍କ ଯୋଜନା ଯେମିତି ଚାଲିଛି ସୁଭଦ୍ରା ଯୋଜନାରେ ପ୍ରତି ମହିଳାମାନଙ୍କୁ ଦିଆଯାଉଛି 5,000 ଟଙ୍କା ଲେଖା ବା ବର୍ଷକୁ 10,000, ସେ ଟଙ୍କାକୁ ଆପଣ ବିନିଯୋଗ କରିକି ମାନେ ଆପଣ ଚାରା ରୋପଣ କଲେ, ବହୁତ ବଢିଆ କଥାଟିଏ। ଆଉ ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ

0: ଅନୁରୋଧ କି ଆପଣମାନେ ମଧ୍ୟ କିଛି କିଛି କରନ୍ତୁ, କିଛି ନହେଲେ ନାହିଁ, ଅତି କମ୍ରେ ଗୋଟିଏ ଗଛ ମଧ୍ୟ ଲଗାନ୍ତୁ। ପ୍ରକୃତି ମାଆ ପାଇଁ ଗୋଟିଏ ଗଛ ଯଦି ଆମେ ଲଗେଇ ପାରିବା, ନିହାତି ଦେଖିବେ ସେ ଗଛ ଯେତେବେଳେ ବଡ଼ ହେବ ଆପଣଙ୍କୁ କେତେ ଖୁସି ଲାଗିବ। ଆଉ କ'ଣ ସବୁ ଆପଣ ମ୍ୟାଡ଼ାମ୍ କରିଛନ୍ତି ଯେଉଁ ଇନିସିଏଟିଭ୍ ଗୁଡ଼ାକ?
1: ଆମର ମ୍ୟାଡ଼ାମ୍ ଏବେ ତ ଚାଲିଛି ଆମର ପ୍ଲାଷ୍ଟିକ୍ ଉପରେ ଚିଲିକା ବଞ୍ଚାଉ ଅଭିଯାନ। ଯେହେତୁ ଆମେ ଚିଲିକା, ଚାରିପାଖେ ଚିଲିକା, ଆମେ ଗୋଟେ ଦ୍ୱୀପରେ ରହୁଛୁ ପାରିକୁଦ ଆମର ଏରିଆ, ଚିଲିକାରେ ଆମେ ଦେଖୁଛୁ ସବୁବେଳେ ଜଳଜୀବ। ଆମର ଯେଉଁ ଆମେ ଡଙ୍ଗାରେ ଯାତାୟାତ କଲାବେଳେ ପିଲାମାନେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ବଟଲ, କୁରକୁରି, ପଲିଥିନ୍ ଏଗୁଡ଼ା ଫିଙ୍ଗୁଛନ୍ତି, ସେଗୁଡ଼ା ଛୋଟ ସବୁ ମାଛ ଜଳଜୀବ ସେମାନେ ତାକୁ ଗ୍ରହଣ କରୁଛନ୍ତି, ଯାହାଫଳରେ କି ସେ ଚିଙ୍ଗୁଡ଼ି ମାଛ ଆମେ ସମସ୍ତେ ତାକୁ ଖାଉଛେ। ଖାଇଲା ପରେ ଆମ ଶରୀରରୁ ସବୁ ମାଇକ୍ରୋ ପ୍ଲାଷ୍ଟିକ୍ ଆକାରରେ ସେ ଜିନିଷ ଗୁଡ଼ାକ ଯାଉଛି, ତେଣୁକରି ଆମେ ବିଭିନ୍ନ ପ୍ରକାର ଦୂରାରୋଗ୍ୟର ପଡ଼ୁଛେ। ସେଥିପାଇଁ ଆମେ ରିକ୍ୱେଷ୍ଟ କରୁଛୁ ଏବଂ ଆୱାରନେସ୍ ମଧ୍ୟ ସବୁବେଳେ କରୁଛୁ ଯେ ଚିଲିକା ବଞ୍ଚାଉ ଅଭିଯାନ ଆମର, ଆମେ କିନ୍ତୁ ପ୍ଲାଷ୍ଟିକ୍ ଫ୍ରି ଚିଲିକା କରିବା ପାଇଁ।
0: ଆଚ୍ଛା, ମାନେ ବର୍ତ୍ତମାନ ଆପଣଙ୍କର ସେଇ ଅଭିଯାନଟା ଚାଲିଛି, ଆଗକୁ ଆଉ ସବୁ କ'ଣ ଆପଣଙ୍କ ପାଖରେ ରହିଛି?
1: ଆଗକୁ ମ୍ୟାଡ଼ାମ୍ 1 କୋଟି ଗଛ ଲଗାଇବାର ପ୍ରୟାସ ଆମେ ରଖିଛୁ। ଆଉ ଏଇ ବର୍ଷ ବିଗତ 2026-27 ଭିତରେ ଆମର 10 ଲକ୍ଷ ଲିମ୍ବ ଆଉ 10 ଲକ୍ଷ ତାଳମଞ୍ଜି ପକାଇବା ପାଇଁ ଆମେ ଯୋଜନା କରିଛୁ।
0: ଆଚ୍ଛା, ଆପଣ ଜାଗା ସବୁ କେମିତି ଚିହ୍ନଟ କରନ୍ତି ଏଇ ଜାଗାରେ ଲଗେଇବା?
1: ମ୍ୟାଡ଼ାମ୍ ଆମେ ଦେଖୁ ସବୁବେଳେ ଯେଉଁ ସରକାରଙ୍କର ଯେଉଁ ପଡ଼ିଛି ଚାରିଆଡ଼େ, ମାନେ ଅନାବାଦୀ ଗୋଚର ଜାଗା, ଆମେ ପ୍ରତି ଜିପିରେ ସରପଞ୍ଚମାନଙ୍କ ସାଙ୍ଗରେ ଯେଉଁ କଥା ହେଉ, ଯଦି ସେମାନେ ପରମିଶନ ଦିଅନ୍ତି ଆମେ ସେଇ ଜାଗା ଗୁଡ଼ାକରେ
0: ଗଛ ଲଗାଉଛୁ। ଆଜ୍ଞା। ଆଚ୍ଛା, ତେବେ ଏଇ ଗଛ ଲଗେଇବା ଭିତରେ ବା ଆପଣଙ୍କର ବର୍ତ୍ତମାନ ଯେଉଁ ପ୍ଲାଷ୍ଟିକ୍ ସଫା ଆପଣ କହୁଛନ୍ତି, ପ୍ଲାଷ୍ଟିକ୍ ମୁକ୍ତ ଚିଲିକା କରିବା, ଏଇସବୁ କାମ କରିବା ଭିତରେ ଗୋଟେ ଏମିତି ଦିନ କେବେ ଆସିଛି ଯେଉଁଟାକି ଆପଣଙ୍କୁ ବାଧ୍ୟ କରିଛି ଯେ ନାଇଁ ମୋ ଦ୍ୱାରା ଆଉ ଏ କାମ ହେଇପାରିବନି ବା ଥାଉ ଆଜି ଆଉ କରିପାରିବିନି, ଏମିତି କେବେ ଲାଗିଛି କି?
1: ବହୁତ ଥର ହେଇଛି।
0: ଆଚ୍ଛା,
1: ମାନେ ଲୋକମାନଙ୍କର ଅହେତୁକ ଟାହିଟାପରା କଥା ମାନେ ବହୁତ କଷ୍ଟ ଦିଏ ବେଳେ ବେଳେ, ମାନେ ଘରକୁ ଆସିଲା ବେଳେ ଏ ଜିନିଷଟା ହେଇନଥିବ, ସେ ଜିନିଷଟା ହେଇନଥିବ, ବହୁତ କଷ୍ଟ ଲାଗେ, ଭାବେ ଆଉ କରିବିନି, କିନ୍ତୁ ପୁଣି ସେ ଫିଲ୍ଡକୁ ସେ ଜାଗାକୁ ପଳେଇଲା ପରେ ଆଉ
0: ସବୁ ଭୁଲି ଯାଏ,
1: ସବୁ ଭୁଲି ଯାଏ।
0: ତେବେ ଏମିତି ଆଉ ଗୋଟେ କିଛି ସମୟ ଅଛି ଯେଉଁଟାକି ଆପଣଙ୍କୁ ମାନେ ଆହୁରି ମୋଟିଭେଟ୍ କରିଛି ବା ଆହୁରି ଆଗକୁ ବଢ଼ିବା ପାଇଁ ଆପଣଙ୍କ ମନରେ ଗୋଟେ ସାହସ ଆଣିଛି?
1: ଆଜ୍ଞା ମ୍ୟାଡ଼ାମ,
0: କ'ଣ ସେ ଘଟଣା?
1: ଯେତେବେଳେ ଆମେ ଲିମ୍ବ ମଞ୍ଜି ପକାଉ, ମୁଁ ସେତେବେଳେ ଭାବେ ମାନେ କାଉ ଯେଉଁଗୁଡ଼ାକ ଖାଇକି ପକାନ୍ତି ସେଗୁଡ଼ାକ ଜଲ୍ଦି ହେଇଯାଉଛି, ଆମେ ଯେଉଁ ଲିମ୍ବ ମଞ୍ଜି କଲେକ୍ଟ କରିପକାଉ ସେଗୁଡ଼ାକ ଲେଟ୍ ରହୁଛି। ତାକୁ ସବୁବେଳେ କିଛି ଗୋବର ଆଉ କିଛି ଖତ ମିଶାଇକି ଛୋଟ ଛୋଟ ବାଟୁଳା ଆଉ ଗୋଟେ ସିଡ଼ବଲ୍ କରିକି ସେ ଜିନିଷ ପକାଇଲା ପରେ ସେ ଅତି ସୁନ୍ଦର ଭାବରେ ସେ ଗଛ ଗୁଡ଼ାକ ମଞ୍ଜି ଗୁଡ଼ାକ ଗଛରେ ମାନେ ପରିଣତ ହୁଏ, ସେତେବେଳେ ମୋତେ ବହୁତ ଖୁସି ଲାଗେ। ଯାହା ହଉ, କିନ୍ତୁ ଭଗବାନ ଯେହେତୁ ଆମର ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ କାଠର ଦେବତା, ଭଗବାନ ଡାକେ ପ୍ରଭୁ ମୁଁ ଲଗେଇଥିବା ଲିମ୍ବ ଗଛ ନିଶ୍ଚିତ ଦିନ ନା ଦିନେ ଦାରୁ ହବ ଆଉ ମୋ ଜୀବନ ହିଁ ସାର୍ଥକ।
0: ମାନେ ଆପଣ ସବୁବେଳେ ଭାବନ୍ତି କି ମୁଁ ଯେଉଁ ଲିମ୍ବ ଗଛ ଗୁଡିକ ଲଗେଇଛି ବା ଆମ ଗ୍ରୁପ ଦ୍ୱାରା ଯେଉଁ ସବୁ ଗଛ ଲଗାଯାଇଛି ତା ଭିତରୁ ଗୋଟେ ଯଦି ଦାରୁ ହେଇପାରନ୍ତା ତାହେଲେ ମୋ ଜୀବନ ସାର୍ଥକ ହେଇଯାଆନ୍ତା। ବହୁତ ବଢିଆ କଥା, ମୁଁ ବି ମାନେ ଚାହୁଁଛି ଏବଂ ଆଶା କରୁଛି ଯେ ଆପଣଙ୍କର ଏଇ ସ୍ୱପ୍ନଟା ନିହାତି ପୂରଣ ହଉ। ତ ମ୍ୟାଡ଼ାମ, ଏଇ ତ ଗଲା ଆପଣଙ୍କର ଚାରା ରୋପଣ ବିଷୟରେ, ପ୍ରକୃତି ପ୍ରତି ଥିବା ଆପଣଙ୍କର ଭଲ ପାଇବା ଏ ବିଷୟରେ ଆମେ କଥା ହେଲେ, ଏହା ଛଡ଼ା ଆପଣ ଆଉ ସବୁ କ'ଣ କରନ୍ତି?
1: ମ୍ୟାଡ଼ାମ୍, ଆମର କୃଷ୍ଣପ୍ରସାଦ ବ୍ଲକରେ ମାଆ ମାନଙ୍କୁ ନେଇକି ଯେଉଁ ମିଶନ ଶକ୍ତି ଅଛି, ମିଶନ ଶକ୍ତିରେ ମୁଁ ମୋ ପଞ୍ଚାୟତ ମୋ ଆଞ୍ଚଳିକ ମଞ୍ଚରେ ମୁଁ CRP ଭାବେ କାମ କରେ। ମାଆ ମାନଙ୍କୁ ସବୁବେଳେ ପରିବେଶ ଉପରେ ହିଁ ତାଙ୍କୁ ଶିଖାଏ ଯେତେବେଳେ ବୈଠକ ହୁଏ, ଆଉ ପ୍ଲାଷ୍ଟିକ ପଲିଥିନ କମ୍ କରିବା, ଆବର୍ଜନା ମୁକ୍ତ ପରିବେଶ ସୃଷ୍ଟି କରିବା, ଆ ଉପରେ ମୁଁ ସବୁବେଳେ ମାଆ ମାନଙ୍କୁ କୁହେ। ଆଉ ଏଥିପାଇଁ ମାଆ ମାନେ ମୋ ଗାଁରେ ମାଆ ମାନେ ମଧ୍ୟ ଅଧିକ ଯତ୍ନବାନ।
0: ଆଚ୍ଛା,
1: ତା ସହିତ ଆମର ପ୍ରତିବର୍ଷ ମଧ୍ୟ ରକ୍ତଦାନ ଶିବିର ହୁଏ। ଆପଣ ଜାଣିଥିବେ ରକ୍ତର କୌଣସି ବିକଳ୍ପ ନାହିଁ, ରକ୍ତର ରକ୍ତ ହିଁ ବିକଳ୍ପ, ତେଣୁ ସଂଗଠନ ତରଫରୁ ପ୍ରତିବର୍ଷ 2-3 ଥର ଆମର ରକ୍ତଦାନ କ୍ୟାମ୍ପ କରାଯାଏ। ମୁଁ ମଧ୍ୟ ଆଜକୁ 14 ଥର ରକ୍ତଦାନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେଣୁ ମୁଁ ବି ଯୁବ ପିଢ଼ିଙ୍କୁ ସମସ୍ତଙ୍କୁ ବି ଗୋଟିଏ ମେସେଜ୍ ଦେଉଛି, ସମସ୍ତେ ରକ୍ତଭୀର ହିସାବରେ ଆଗେଇ ଆସନ୍ତୁ, ଆଉ ସବୁବେଳେ ସମସ୍ତେ ରକ୍ତଦାନ କରିବା ପାଇଁ ଇଚ୍ଛୁକ ପ୍ରକାଶ କରନ୍ତୁ। ଯେହେତୁ ଆମର ଥାଲାସେମିଆ ରୋଗୀ ଅଧିକ ଅଛନ୍ତି, ଛୋଟ ଛୋଟ ଛୁଆ, କାହାରି ମୁହଁ ତ ଆମେ ନିଶ୍ଚିତ ଦିନେ ନା ଦିନେ ହସ ଫୁଟେଇ ପାରିବା, ତେଣୁ ରକ୍ତଦାନ କରିବା ପାଇଁ ସମସ୍ତଙ୍କୁ ବିନମ୍ର ନିବେଦନ କରୁଛି।
0: ବହୁତ ବଢିଆ କଥା। ଆପଣ ଯେତେବେଳେ ଆମ ଷ୍ଟୁଡ଼ିଓ ଭିତରକୁ ଆସିଲେ ସେଇ ସମୟରେ ଆପଣ କହୁଥିଲେ କି ଆପଣ ବାଟରେ ଜଳବଣ୍ଟନ କାମ କରିକି ମଧ୍ୟ ଆସିଲେ, ଏସବୁ ଆପଣ କରନ୍ତି?
1: ନିଶ୍ଚିତ ଭାବରେ, ଆମର ଗ୍ରୀଷ୍ମ ପ୍ରବାହ ହେଲେ ଆମର ଦହି ସର୍ବତ, ଟଙ୍କ ତୋରାଣି, ଜଳମଟର ଏଭଳି ସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୁଏ ଏବଂ ବିଭିନ୍ନ ପ୍ରକାର ଅନୁଷ୍ଠାନ କରନ୍ତି, ତାଙ୍କ ସାଙ୍ଗରେ ଯୋଡ଼ି ହେଇକି ମଧ୍ୟ ମୁଁ ଏଇ କାମ କରେ। ଆମେ ଜାଣିଛୁ ଆଜି ଯଦି ଆମେ କାହାକୁ ମୁନ୍ଦାଏ ପାଣି ଦେଇଥିବା, କାଲି ଆମ ପାଇଁ ମାଠିଏ ପାଣି ଥୁଆ ହେଇଥିବ, ତେଣୁ ସବୁବେଳେ ଅନ୍ୟକୁ ସାହାଯ୍ୟ କଲେ ଭଗବାନ ଆମକୁ ନିଶ୍ଚିତ ସାହାଯ୍ୟ କରେ।
0: ବହୁତ ବଢିଆ ବଢିଆ କଥା ଆପଣ କହୁଛନ୍ତି, ତା ସହିତ ଗୋଟେ ଗୋଟେ ସୁନ୍ଦର ସୁନ୍ଦର ଧାଡ଼ି ମଧ୍ୟ କହୁଛନ୍ତି, ଏସବୁ ଆପଣ ମାନେ କାହା ଦ୍ୱାରା ଅନୁପ୍ରେରିତ ହୋଇଛନ୍ତି, କେଉଁଠୁ ଏସବୁ ଆପଣଙ୍କ ମାଇଣ୍ଡକୁ ଆସୁଛି ବା ଏସବୁ ଏତେ ସୁନ୍ଦର କଥା କେମିତି କହିପାରୁଛନ୍ତି?
1: ବଡ଼ ଭାଇ ଯିଏ କି ହିମାସ ଭାଇ, ସିଏ ଜଣେ ରାଇଟର ଆଉ ପରିବେଶ ଉପରେ ସେ ଆଜକୁ 15ଟି ବହି ଲେଖିସାରିଲେଣି। ସେ ସବୁବେଳେ ମୋତେ ଇନ୍ସପାୟାରିଂ କରନ୍ତି, ସବୁବେଳେ ମୋତେ ପଜିଟିଭ୍ କରିବାକୁ ଚେଷ୍ଟା କରନ୍ତି ଯେ କେହି କ'ଣ କହିଲେ କାହା କଥା ଶୁଣିବା।

0: ଆମ କାମ ଆମେ କରି ଚାଲିବା, ତେଣୁ କିଏ କ'ଣ କହୁଛି କହୁ, ଆମେ ଆଗକୁ ଯିବା, ଏମିତି ଜିନିଷ ସବୁ ମୁଁ ତାଙ୍କଠୁ ଶୁଣି ଶୁଣି ମୋର ଗୋଟେ ଅଭ୍ୟାସରେ ପରିଣତ ହୋଇସାରିଲାଣି, ତେଣୁକରି ମୋତେ ଭଲ ଲାଗେ ତାଙ୍କର କେଇପଦ କଥା।
1: ବହୁତ ବଢ଼ିଆ କଥାଟିଏ ମଧ୍ୟ କହିଲେ। ଯଦି ଆମ ଜୀବନରେ ଆମକୁ ଜଣେ ଭଲ ଗାଇଡେନ୍ସ ମିଳିଯାଉଛନ୍ତି ବା ଯେଉଁଟାକି ଭଲ ପ୍ରେରଣାର ଉତ୍ସ ଯଦି ଆମକୁ ମିଳୁଛି, ତେବେ ଆମେ ଜୀବନରେ ନିହାତି ରୂପେ ଆଗକୁ ଯାଇପାରିବା। ଯେତେ ଟାହି ଟପରେ ଆସୁ ବା ଯେତେ ବାଧା ବିଘ୍ନ ଯାହା ବି ଆସୁ ନା କାହିଁକି, ଆମେ ଆମ ଗୋଲ୍ ଉପରେ ଫୋକସ୍ କରିକି ଆଗକୁ ବଢ଼ିପାରିବା, ଆମ ଲକ୍ଷ୍ୟ ସ୍ଥଳକୁ ଆମେ ହାସଲ କରିପାରିବା।
0: ନିଶ୍ଚିତ ମ୍ୟାଡ଼ାମ,
1: ବହୁତ ବଢ଼ିଆ କଥା କହିଲେ, ବହୁତ ସୁନ୍ଦର ଲାଗିଲା।
0: ଆମର ଯେଉଁ ପ୍ରେରଣା, ସେମାନେ ସବୁବେଳେ କୁହନ୍ତି ଯଦି ଆମ ପଛରେ ଟାହି ଟପରା ଚୁଗୁଲ ନାହିଁ ତାହେଲେ ଆମେ ଠିକ୍ ନାହୁଁ, ଯଦି ଆମ ପଛରେ କେହି କିଛି ଚୁଗୁଲ ଚମ୍ପଟ କରୁଛି ତାହେଲେ ଆମେ ଠିକ୍ ରାସ୍ତାରେ ଅଛୁ, ତେଣୁ ମୋତେ ସେଇଟା ହିଁ ବହୁତ ଭଲ ଲାଗେ।
1: ବହୁତ ବଢ଼ିଆ କଥାଟି। ତେବେ ଆପଣଙ୍କୁ ଶୁଣୁଥିବା ମହିଳାମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ? ବହୁତ ମହିଳା
0: ମୁଁ
1: ଶୁଣୁଛନ୍ତି।
0: ଗୋଟେ ଜିନିଷ କହିବି, ମା ସୃଷ୍ଟିକାରୀ, ଆମର ପ୍ରକୃତି ମା ହିଁ ସବୁକିଛି, ଆମେମାନେ କିଛି ନୁହଁ, ପ୍ରକୃତି ବିନା ମଣିଷ ବଞ୍ଚିବ ନା, ଆମେ ସମସ୍ତେ ଜାଣିଛେ ମାନେ ପ୍ରକୃତି ହେଉଛି ଆମର ପ୍ରାଣବାୟୁ, ପ୍ରକୃତି ଆମକୁ ସବୁ ଦେଇଛି, ଯଦି ଆମେ ପ୍ରକୃତିକୁ ସୁରକ୍ଷା ନଦେବା ଆମ ଜୀବନରେ ଆମେ ବଞ୍ଚିବା କଷ୍ଟକର। ଆପଣ ଦେଖୁଥିବେ ଏବେ ବାହାରେ 45 ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି, ଆଜି ପୃଥିବୀର ବାୟୁମଣ୍ଡଳ ଉତ୍ତପ୍ତ, ଗୋଟେ ବୃକ୍ଷ ନାହିଁ ବୋଲି ବର୍ତ୍ତମାନ ପୃଥିବୀ ଉତ୍ତପ୍ତ ହୋଇ ଚାଲିଛି, ତେଣୁ କରିକି ସମସ୍ତେ ଯଦି ବୃକ୍ଷରୁ କିଛି ନା କିଛି ଜଣେକେ 2ଟା 3ଟା ଏମିତି ଗଛ ଲଗେଇ ତାକୁ ବଡ଼ କରିବା, ନିଶ୍ଚିତ ଆମେ ପ୍ରକୃତିର କିଛି ନା କିଛି ଋଣ ଶୁଝିବା ଏବଂ ପ୍ରକୃତି ମାଆର ଆଶୀର୍ବାଦରେ ଆମେ ନିଶ୍ଚିତ ହିଁ ଆଗକୁ ଯିବା।
1: ବହୁତ ବଢ଼ିଆ କଥା କହିଲେ। ପ୍ରକୃତି ମାଆର ଋଣ ଶୁଝିବା ବହୁତ ବଡ଼ କଥା, ଆମେ ସେଇଟା କେବେ ଶୁଝି ପାରିବାନି, କିନ୍ତୁ କିଛି ଯଦି ଆମେ ପ୍ରୟାସ କରିବା ତାହେଲେ କିଛି କାଂଶରେ ଆମେ ସଫଳ ହୋଇପାରିବା। ବହୁତ ସୁନ୍ଦର ବାର୍ତ୍ତା, ଏବଂ ସେ ସୁନ୍ଦର ବାର୍ତ୍ତାଟି ସହିତ ଆଜିର ସାକ୍ଷାତକାର କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରୁଛୁ। ଆପଣ ଆସିଲେ, ଆମ ସହିତ ଯୋଗ ଦେଲେ, ଆପଣଙ୍କର ସଫଳତା, ସଂଘର୍ଷ ତଥା ପ୍ରକୃତି ପ୍ରତି ଥିବା ପ୍ରେମ ବିଷୟରେ ଆମକୁ ଜଣାଇଲେ, ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍, ନମସ୍କାର।
1: ଶ୍ରୋତାବନ୍ଧୁ, ଶୁଣିଛନ୍ତି କାର୍ଯ୍ୟକ୍ରମ ମୁକ୍ତା, ଯାହା ପ୍ରସାରିତ ହେଉଛି 103.4 MHz ମାଧ୍ୟମରେ। ଶୁଣିଲେ ପରିବେଶ ଓ ନାରୀ ସମ୍ପର୍କରେ ଏକ ସୁନ୍ଦର ଆଲୋଚନା। ଆମର ଅତିଥି ଶ୍ରୀମତୀ ଅମିତା ତରାଇ ତାଙ୍କ ଅନୁଭବ ଓ ମତାମତ ମାଧ୍ୟମରେ ଆମକୁ ବୁଝାଇଲେ, ପ୍ରକୃତିର ସୁରକ୍ଷା କେବଳ ଗୋଟାଏ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପ୍ରାୟ ସମସ୍ତ ନାରୀମାନେ ନିଜ ବଗିଚାରେ ଗଛ ଲଗାଇବା ପାଇଁ ବେଶ୍ ପସନ୍ଦ କରନ୍ତି, ତା ସହିତ କିଚେନ୍ ଗାର୍ଡେନ୍ ମଧ୍ୟ କରିଥାନ୍ତି, ଏବଂ ତାହାର ଯତ୍ନ ସେମାନେ ବହୁତ ଭଲ ଭାବେ ନେଇଥାନ୍ତି। ଆଜିକା ସମୟରେ ଏତେ ମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବା ସହିତ କିଚେନ୍ ଗାର୍ଡେନ୍ର ଯତ୍ନ ନେବା ମଧ୍ୟ କଷ୍ଟ ହୋଇପଡ଼ୁଛି। ତେବେ ଚାଲନ୍ତୁ ଆଜି ଜାଣିବା କିଛି ଉପାୟ, ଯଦ୍ୱାରା ଆମେ ସହଜ ଭାବରେ ଆମ କିଚେନ୍ ଗାର୍ଡେନ୍ର ଯତ୍ନ ନେଇପାରିବା। ଖରାଦିନେ କିଚେନ୍ ଗାର୍ଡେନ୍ର ଯତ୍ନ ନେବା ନିହାତି ଜରୁରୀ, କାରଣ ପ୍ରଚଣ୍ଡ ଖରା ଏବଂ ତାତି ଯୋଗୁଁ ଗଛଗୁଡ଼ିକ ଶୀଘ୍ର ଶୁଖିଯାଆନ୍ତି। ବଗିଚାକୁ ସବୁଜ ସୁନ୍ଦର ରଖିବା ପାଇଁ ପାଣି ଦେବାର ସଠିକ୍ ସମୟ ସ୍ଥିର କରନ୍ତୁ। ଗଛରେ ସବୁବେଳେ ସକାଳୁ ମାନେ ଖରା ହେବା ପୂର୍ବରୁ କିମ୍ବା ସନ୍ଧ୍ୟା ସମୟରେ ପାଣି ଦିଅନ୍ତୁ। ଦୁଇ ପ୍ରହର ଖରାରେ ପାଣି ଦେଲେ ତାହା ତୁରନ୍ତ ବାଷ୍ପୀଭୂତ ହୋଇଯାଏ ଏବଂ ଚେର ଖରାପ ହେବାର ଭୟ ମଧ୍ୟ ଥାଏ। ଅନେକ ଜଣଙ୍କର ଧାରଣା ଥାଏ ପତ୍ରରେ ପାଣି ସ୍ପ୍ରେ କରିଦେବା ଦ୍ୱାରା ଗଛଟି ସତେଜ ଦେଖାଯାଏ, କିନ୍ତୁ ପ୍ରକୃତରେ ତାହା ନକରି ଗଛର ଚେର ବା ମୂଳରେ ଭଲ ଭାବରେ ପାଣି ଦିଅନ୍ତୁ, ଯେପରି ମାଟି ଭିତରକୁ ଆର୍ଦ୍ରତା ଯାଇପାରିବ। ଗଛର ମୂଳ ଚାରିପାଖେ ଶୁଖିଲା ପତ୍ର, ନଡ଼ା, କଟା ଘାସ କିମ୍ବା ନଡ଼ିଆ କତା ବିଛାଇ ଦିଅନ୍ତୁ। ଏହାଦ୍ୱାରା ମାଟିରୁ ସହଜରେ ପାଣି ଶୁଖିଯିବ ନାହିଁ ଏବଂ ଦୀର୍ଘ ସମୟ ଧରି ଆର୍ଦ୍ରତା ମାଟିରେ ବଜାଇ ରହିବ। ଟପ୍ ବା କୁଣ୍ଡଗୁଡ଼ିକୁ ପାଖାପାଖି ରଖନ୍ତୁ। ଆପଣଙ୍କର ଛୋଟ ବଡ଼ ସବୁ କୁଣ୍ଡଗୁଡ଼ିକୁ ଅଲଗା ଅଲଗା ନ ରଖି ଏକାଠି ଦଳଗତ କରି ରଖନ୍ତୁ। ଏହାଦ୍ୱାରା ଗଛଗୁଡ଼ିକ ମଧ୍ୟରେ ଏକ ନିଜସ୍ୱ ଆର୍ଦ୍ର ପରିବେଶ ସୃଷ୍ଟି ହେବ ଏବଂ ଗଛଗୁଡ଼ିକ ଶୀଘ୍ର ମଉଳିଯିବ ନାହିଁ। ତେବେ ଏ ସମୟରେ ରାସାୟନିକ ସାର ଆଦୌ ବ୍ୟବହାର କରନ୍ତୁ ନାହିଁ, ଏହା ଗଛକୁ ଜଳାଇ ଦେଇପାରେ। କେବଳ ହାଲୁକା ଜୈବିକ ସାର ଯେପରିକି କେଞ୍ଚୁଆ ସାର କିମ୍ବା ଗୋବର ସାର ବ୍ୟବହାର କରନ୍ତୁ, ଆଉ ସାର ଦେବା ପରେ ଭଲ ଭାବରେ ପାଣି ଦେବାକୁ ଭୁଲିବେ ନାହିଁ। କୀଟପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ ସପ୍ତାହରେ ଥରେ ସକାଳେ କିମ୍ବା ସନ୍ଧ୍ୟାରେ ନିମ୍ବ ତେଲକୁ ପାଣିରେ ମିଶାଇ ସ୍ପ୍ରେ କରିପାରିବେ। ତେବେ ଏସବୁ ଥିଲା ଖରାଦିନେ ଆମ ଆମ କିଚେନ୍ ଗାର୍ଡେନ୍ର କିଭଳି ଯତ୍ନ ନେଇପାରିବା। ଆଶା କରୁଛି ଏହା ଆପଣଙ୍କର ଖୁବ୍ କାମରେ ଲାଗିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ପ୍ରାୟ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଅମିତା ତରାଇଙ୍କ ଠାରୁ ଶୁଣିଥିବା ତାଙ୍କ ଜୀବନଯାତ୍ରା ନିହାତି ଭାବେ ଆପଣମାନଙ୍କୁ ଅନୁପ୍ରେରିତ କରିବ, ଏବଂ ଆପଣମାନେ ନିହାତି ରୂପେ ଗୋଟିଏ ଗୋଟିଏ ଗଛ ମଧ୍ୟ ଲଗାଇବେ।

ତା ସହିତ ଖରାଦିନେ କିଚେନ୍ ଗାର୍ଡେନ୍ର କିଭଳି ଯତ୍ନ ନେଇପାରିବେ ସେ ସମ୍ପର୍କୀୟ ଟିପ୍ସ ଗୁଡ଼ିକ ମଧ୍ୟ ଆପଣଙ୍କର କାମରେ ନିହାତି ଲାଗିବ ବୋଲି ଆମେ ଆଶା କରୁଛୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆମ ଠିକଣା ମୁକ୍ତା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ତା ସହିତ ଆପଣ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ପୁଣି ଭେଟ ହେବା ମୁକ୍ତାର ଆଉ ଏକ ନୂଆ ଓ ନିଆରା ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଓ ପରିବେଶକୁ ଭଲ ପାଆନ୍ତୁ। ରହିଲି, ନମସ୍କାର।

ପ୍ରଚାରକଲୁ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ଉପସ୍ଥାପନା କରିଥିଲେ ଶଙ୍ଖମିତ୍ରା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସ୍ରୀ ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସ୍ରୀ ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10,00,000 ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ

ମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିତ୍ତିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ବିନେଶ ଫୁକୁଟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟେକ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29,00,000 ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପର ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026

0: ସେ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
1: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ୍। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ସ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ IGIT ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି।

ନିଯୁକ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ, ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1299 ଭାଗ।

ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି 40-50 କିମି ହୋଇପାରେ। ବୌଦ୍ଧ କନ୍ଧମାଳ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସ୍ୱଳ୍ପ କେତେକ ସ୍ଥାନରେ ଅତ୍ୟଧିକ ଗୁଳୁଗୁଳି ସହ ଗରମ ଅନୁଭବ ହେବ। ଶେଷ ହେଲା ପାଣିପାଗ ସୂଚନା।

0: ଶୁଣିଲେ ସୁମିତା ଗରବଡ଼ୁଙ୍କ କଣ୍ଠରୁ ଭକ୍ତି ଗୀତ, ରଚନା ସାଲବେଗ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
0: श्रोता बंधु आपण माने कार्यक्रम सुनुछंती आकाशवाणी पुरी केंद्र रु ट्यून करछंती 103.4 एफएम। ପ୍ରଚାର କରୁଛୁ ଗୀତା ଖୁଣ୍ଟିଆଙ୍କ ରଚନାରେ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ।

0: ଶୁଣିଲେ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ, ରଚନା ଗୀତା ଖୁଣ୍ଟିଆ।
1: ଆକାଶବାଣୀର ନବେବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
2: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
1: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
2: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30
1: କେବଳ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ
2: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।
1: ରୂପକ ଅନାହତ ଯାତ୍ରା।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷି ମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

0: ଶ୍ରୋତା ବନ୍ଧୁ, ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ପୁରୀ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

ଅଛି ଏବଂ ଏହି ଋଗ୍ବେଦର ବୈଦିକ ମନ୍ତ୍ରରେ ସେ କହୁଛନ୍ତି ଯେ ଦେଉଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏହିଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ, ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ ତେବେ ବିଶ୍ୱ ସୁରକ୍ଷିତ ହୋଇ ରହିପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦେଉଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରା ନଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ ଏଇ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହେଁ, କେବଳ 2-3ଟି ଋତୁ ଆମ ପାଖରେ।

ବା ଆମର ଏ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ ପର୍ବତ ଏ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେ ମାନେ ଦେଖୁଛେ ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହିଁ, କେବଳ 2-3ଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହଉଛି ବିଶେଷ ଭାବରେ ଗୀଷ୍ମ ବର୍ଷା ଏବଂ ତାପରେ ଶୀତ, ଏଇଭଳି 3ଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ଏହା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼ ପର୍ବତ ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ ଭାଲୁ ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା, ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ୍ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା।
ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମ ମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀ ମାନେ,

ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏଇ ଯେଉଁ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି

0: ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
0: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝି କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପୁଲିସ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝି କହିଛନ୍ତି ସରକାର ପୁଲିସ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5ଟି ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜୀକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ NCERT ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। NCERTର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ 2 ଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8ଟି ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି 10ମ ଏବଂ 12ମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।

0: जिला प्रशासन तत्वावधान में 22 धान संग्रह केन्द्र में 238 जन चाषी 12398 क्विंटल अधिक धान क्रय कर दक्षिण पश्चिम मौसुमी वायु आज केरल स्पर्श करिछि। पाणिपाग विभाग सूचना अनुसार खूब शीघ्र मौसुमी वायु ओडिशा प्रवेश करिबा सह पागरे परिवर्तन हेबो। आगामी सात दिन पर्यंत राज्यर जिल्लागुडिकर सर्वाधिक दिन तापमात्रा रे विशेष परिवर्तनर संभावना नाही। आगामी 24 घंटा मध्यरे गरम ओ गुळगुळी नै 19 टी जिल्ला एवं कालबैसाख्य झड़वर्षा नै प्राय समस्त जिल्लाकु पाणिपाग केन्द्र पक्षर सतर्क सूचना जारी करा जाइछि। दक्षिण पश्चिम मौसुमी वायु केरलम छुईवा परे पाणिपाग विभाग महानिर्देशक मृत्युंजय महापात्र कहिछन्ति
1: आज मौसुमी वायु केरल प्रवेश करिछि। यहा सहित दक्षिण तमिलनाडु रे मध्य मौसुमी वायु आसी जाइछि। मौसुमी वायु वर्तमान सक्रिय रहिछि दक्षिण अरब सागर रे एवं निकटस्थ दक्षिण बंगोपसागर रे। ओडिशा पई आज कोनसी पूर्वातल करा जाय नै जे केबे मौसुमी वायु ओडिशा रे आसीबो। एई 2-3 दिन परे जतबेले पूर्ण मौसुमी वायु अग्रसर हेबो सेते पूर्ण ओडिशा पई पूर्वानुमान करा जाय।
0: मुख्य संवाद पुनि थरे ब्रिक्स राष्ट्र समूह बैठक में विपर्यय परिचालना क्षेत्र में अधिक विश्वस्तरीय सहयोग पाई मुख्यमंत्री आह्वान। पूरी तालबणिया 195 कोटी टंका मूल्यर पुलिस भित्तिभूमि उद्घाटन कले मुख्यमंत्री। पुलिस बाहिनी को अधिक सतर्क और संवेदनशील होगा देले परामर्श। बीजेपी पक्षर देवाशीष सामंतराय हेले राज्यसभा प्रार्थी एवं केरलम प्रवेश कला दक्षिण पश्चिम मौसुमी वायु खूब शीघ्र मौसुमी ओडिशा स्पर्श करने नहीं पाणिपाग विभाग आकलन। आंचलिक संवाद आज ये शेष है।
2: आकाशवाणी कटक आज प्रसंग आज ए विषय रही देशर सबुज परिवर्तन विश्वास निर्माण और जनकल्याण 12 वर्ष लेखाटी को पढ़ी जनई सुचिस्मिता साहू।
3: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ 12 ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ ସିଂହ ହାତୀ ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ 3 ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା ଅର୍ଥନୈତିକ ଅଭିବୃଦ୍ଧି ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି 3 ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ୍ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ନଦୀ ଆର୍ଦ୍ରଭୂମି ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ 12 ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ

ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା, ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ March 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।

ପରବର୍ତ୍ତୀ ଗୀତଟି କନ୍ୟାଦାନ କଥାଚିତ୍ରର। ଗୀତଟିକୁ ଯୁଗଳକଣ୍ଠରେ ସଜେଇଛନ୍ତି ଶିଳ୍ପୀ ସୁରେଶ ୱାଡେକର ଏବଂ ଅନୁରାଧା ପଡ଼ୱାଲ।

ପରବର୍ତ୍ତୀ ଗୀତଟି ଛାତିରେ ଲେଖିଛି ତୋରିନା କଥାଚିତ୍ରର ଗୀତଟିକୁ ଯୁଗଳକଣ୍ଠରେ ସଜେଇଛନ୍ତି ଶିଳ୍ପୀ ଇରା ମହାନ୍ତି ଓ ମଳୟ ମିଶ୍ର।

0: ଶ୍ରୋତା ବନ୍ଧୁ, ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
2: 21 ଜୁନ୍ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋ ୟୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
1: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚିତ।

ଆଲୋଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପି ଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର

0: ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମରେ ପହଞ୍ଚିବା ପାଇଁ ତିନି ଦିନ ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ ଏବଂ ମାହେ ଅଞ୍ଚଳରେ ଆସନ୍ତା ନଅ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ନଅ ତାରିଖ ପର୍ଯ୍ୟନ୍ତ କେରଳମ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
3: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚର୍ମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକିଏ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ 1-2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ମସିହାରେ ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଆଉ ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। PSC ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାଆନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
2: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର IPS ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା SDPO ଓ କନ୍ଧମାଳର ଅତିରିକ୍ତ SP ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
4: SP କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ SPship ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହେଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଇଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି NDPS ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ଯେତେ ହେଉଛି ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର୍ ପୋଲିସିଂ କରିପାରିବା।

0: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମଧାମରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ରଦେବୀ, ଗ୍ରାମ୍ୟଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorearingbadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ ଶୁଣିଲେ ଜିଲ୍ଲା ହାଲଚାଲରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
4: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
3: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
4: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30 ରେ
3: କେବଳ ଆକାଶବାଣୀ ପୁରୀ 103.4 FM ରେ
4: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।
3: ରୂପକ ଅନାହତ ଯାତ୍ରା।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଅଛନ୍ତି ମାନସୀ ଦେଇ, ବିଭୂତିଭୂଷଣ ମିଶ୍ର ଓ ପ୍ରକାଶ ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଜଗନ୍ନାଥ ଓଳିକି ହଉଛି।
1: ହଉ ହଉ ମାନି, ଯାହା ହଉ ଆଜି ଠିକଣା ସମୟରେ ଆସି କୋଠ ଘର ତେମେ ହାଜର। ଯେ କଥା କଣ, ଚାଷବାସ କେମିତି ଚାଲିଛି, ଦେହ ପା ଭଲ ଅଛି ତ ମାନି?
0: ଜଗନ୍ନା ଦେହ ଟିକେ ଖରାପ ହେଇଯାଇଛି, ଏଇ ଯୋଉ ଗରମ ପଡୁଛି ନା, ବୁଝିଲ କି, ଗାଧେଇ ପାଧେଇ ଅତ୍ୟଧିକ ଯେତେବେଳେ ହେଇଯାଉଛି ଶରୀର ଉପରେ ପ୍ରଭାବଟା ପଡୁଛି, ଆଉ କଣ କରିବା।
1: ଓହୋ, ସତ କଥା, ଯେତେବେଳେ ଋତୁ ବଦଳି ଯାଏ ସେତେବେଳେ ଟିକେ ଦେହ ପା ଖରାପ ହୁଏ, କିନ୍ତୁ ଆମେ ଯେହେତୁ ଚାଷୀ ବନ୍ଦୀ ଲୋକ, ନିଜ ଦେହକୁ ଦେଖି ଚଳିବାକୁ ପଡିବ ନା। ଯେ କଥା କଣ, ଇଏ ବାପା ଭଜନୀ ଦେଖା ହେଇଥିଲା, ଆସିବ ବୋଲି କହୁଥିଲା, କୁଆଡେ ଗଲା, ସିଏ କୋଉଠି ଗୋଟାଏ କାମରେ ବ୍ୟସ୍ତ ରହିଯାଇଛି କି କଣ?
2: ଗଲା ଗଲା, ସବୁବେଳେ ମୋର ତ ଡେରି, ଆଉ କଣ କରିବି, ଯେତେ ଚେଷ୍ଟା କଲେ ମଧ୍ୟ କୋଠ ଘରେ ଠିକ ସମୟରେ ପହଞ୍ଚି ପାରିଲେନି। ଏ ଜଗାଇନା ମାନ୍ୟପା ବୋଧେ ପହଞ୍ଚି ଗଲେନି ନା କଣ, କୋଠ ଘର ଲାଇଟ୍ ଜଳୁଛି, ଏ ଭିତରେ କିଏ ଅଛ କି?
1: ଆସ ଆସ ବାପା, ଭଜନୀ ଭିତରକୁ ଚାଲିଆ।
2: ଇଏ ଭିତରେ ବସିଗଲେ ନା କଣ, ଇଏ ଜଗାଇନା ନମସ୍କାର।
1: ହଉ ହଉ ବାପା।
2: ମାନ୍ୟପା ନମସ୍କାର।
0: ଇଏ
2: କଥା କଣ କି ଜଗାଇନା, ଇଏ ଦେଖୁଛ ଏବେ ଯୋଉ କାଳ ବୈଶାଖୀ ବର୍ଷା ଆସୁଛି, ମଝିରେ ମଝିରେ ଅଦିନିଆ ଝଡ଼, କଣ କରିବା, ଇଏ ତ ଆମ୍ବ ଗୁଡାକ ଦେଖିଛ ପାଚିକିରି ସବୁ ଗଛରେ ଝୁଲୁଛି।
1: ହଁ, ଏ ବର୍ଷ ଭଲ ଆମ୍ବ ହେଇଛି।
2: ହଁ, ଏ ସେଇଗୁଡା ଟିକେ ଝଡ଼ି ଯାଇଥିଲା ତ ମେଘ ପବନରେ, ତାକୁ

0: ଗୋଟେ ଯାକ ଯାଇଥିଲି, ଆସୁ ଆସୁ ଡେରି ହେଇଗଲା ଆଉ।
1: ହେଇଟି ମାନି, ଆମେ କଥା ହଉଛେ ଭଜନୀ ଗଲା କୁଆଡେ, ଦେଖିଲା ବେଳକୁ ଭଜନୀ ସେଠି ଆମ୍ବ ଗୋଟେଇବାରେ ବ୍ୟସ୍ତ।
2: ଭଜନୀ ସବୁବେଳେ ଲାଭରେ ଥାଏ ଜଗାନା। ହଉ ହଉ, ଏସବୁ କଥା ତ ପଡିଲା, ହେଲେ ଜଗାନା ଆମର ମାଟି କଥା ଟିକେ ଚିନ୍ତା କରିବାକୁ ପଡିବ। ଯେତେବେଳେ ଆମେ ଫସଲ କରିବା, ମାଟିର ଉର୍ବରତାକୁ ଦେଖିବାକୁ ପଡିବ। କିନ୍ତୁ ଏଇ ଯୋଉ ଆମର ରାସାୟନିକ ସାର ଚାଷୀ ଭାଇମାନେ କେମିତି ଅଧିକ ଅମଳ ପାଇବା ପାଇଁ ଦେଇ ଦେଉଛନ୍ତି, ଫଳରେ କ'ଣ ହଉଛି, ମାଟି ନଷ୍ଟ ହଉଛି, ପାଣି ନଷ୍ଟ ହଉଛି, ଆମର ପରିବେଶ ବି ଦୂଷିତ ହଉଛି। ତେଣୁ ଜଗାନା, ଏବେଠୁ ଟିକେ ଚିନ୍ତା କର। ଆମେ ସବୁବେଳେ କହି ଆସିଛେ ଯେ ଜୈବିକ ସାର ପ୍ରୟୋଗ କରନ୍ତୁ, ଜୈବିକ ପଦ୍ଧତିରେ ଚାଷ କରନ୍ତୁ, ନା କ'ଣ?
1: ଠିକ କଥା ବାପା ଭଜନୀ।
0: ଆଜ୍ଞା,
1: ଆମେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ଚାଷ କରିବାକୁ ଚାହିଁବା, ତାହେଲେ ଆମେ ଜୈବିକ ପଦ୍ଧତିକୁ ଆପଣେଇବା ଦରକାର ନା ନାହିଁ?
0: ଏକଦମ ବଢିଆ କଥା ଜଗାଇନା। ରାସାୟନିକ ସାର ପ୍ରୟୋଗ କରି ଶରୀରକୁ ଅସୁସ୍ଥ କରିବା କାହିଁକି, ମାଟିର ଉର୍ବରତା ନଷ୍ଟ କରିବା କାହିଁକି, ଜୈବିକ ସାରକୁ ପ୍ରୟୋଗ କରିବା ଏବଂ ଯାହାଦ୍ୱାରା ଆମେ ନିଜ ମଧ୍ୟ ସୁରକ୍ଷିତ ରହିବା, ଅନ୍ୟମାନଙ୍କୁ ସୁରକ୍ଷିତ କରିବା। ଏବଂ ଜଗାଇନା, ଯେତେବେଳେ ଚାଷ କାର୍ଯ୍ୟ କରୁଛେ ସେ ମାଟିରେ କେତେ

0: ଯେଉଁ ଆମର ରାସାୟନିକ ସାର ଚାଷୀ ଭାଇମାନେ କେମିତି ଅଧିକ ଅମଳ ପାଇବା ପାଇଁ ଦେଇ ଦେଉଛନ୍ତି, ଫଳରେ କ'ଣ ହେଉଛି, ମାଟି ନଷ୍ଟ ହେଉଛି, ପାଣି ନଷ୍ଟ ହେଉଛି, ଆମର ପରିବେଶ ବି ଦୂଷିତ ହେଉଛି। ତେଣୁ ଜଗାନା, ଏବେଠୁ ଟିକେ ଚିନ୍ତା କର। ଆମେ ସବୁବେଳେ କହି ଆସିଛେ ଯେ ଜୈବିକ ସାର ପ୍ରୟୋଗ କରନ୍ତୁ, ଜୈବିକ ପଦ୍ଧତିରେ ଚାଷ କରନ୍ତୁ, ନା କ'ଣ?
1: ଠିକ କଥା ବାପା ଭଜନୀ।
2: ଆଜ୍ଞା,
1: ଆମେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ଚାଷ କରିବାକୁ ଚାହିଁବା ତାହେଲେ ଆମେ ଜୈବିକ ପଦ୍ଧତିକୁ ଆପଣେଇବା ଦରକାର ନା ନାହିଁ?
2: ଏକଦମ ବଢିଆ କଥା ଜଗାଇନା। ରାସାୟନିକ ସାର ପ୍ରୟୋଗ କରି ଶରୀରକୁ ଅସୁସ୍ଥ କରିବା କାହିଁକି, ମାଟିର ଉର୍ବରତା ନଷ୍ଟ କରିବା କାହିଁକି, ଜୈବିକ ସାରକୁ ପ୍ରୟୋଗ କରିବା ଏବଂ ଯାହାଦ୍ୱାରା ଆମେ ନିଜେ ମଧ୍ୟ ସୁରକ୍ଷିତ ରହିବା, ଅନ୍ୟମାନଙ୍କୁ ସୁରକ୍ଷିତ କରିବା। ଏବଂ ଜଗାଇନା, ଯେତେବେଳେ ଚାଷ କାର୍ଯ୍ୟ କରୁଛେ ସେ ମାଟିରେ କେତେ ଉର୍ବରତା ଅଛି ଜାଣିବା ପାଇଁ ଟିକେ ପୂର୍ବରୁ ମାଟି ପରୀକ୍ଷା କରିନବା।
0: ଯାହା କହିଲା ବାପା ଭଜନୀ ଠିକ କଥା ନା କ'ଣ ଜଗାନା?
1: ନିଶ୍ଚିତ ଭାବରେ ମାଟି ପରୀକ୍ଷା କରେଇ ନେଲେ ଆମେ ଜାଣିବା ଯେ ଆମ ଫସଲ କ'ଣ କରିପାରିବା ଏଇ ମାଟିରେ। ଯଦି ସେଥିରେ କିଛି ଖାଦ୍ୟ ସାର କମ୍ ଅଛି ଆମେ କୋଉ ଖତ ସାର ପ୍ରୟୋଗ କରିବା।
0: ସେଥିପାଇଁ ଆମର ସବୁବେଳେ ମାନେ ସୁଷମ ସାର ପରିଚାଳନା କରିବା, କେମିତି ଆମେ ସବୁବେଳେ ଆଲୋଚନା କରିଛେ ସୁଷମ ସାର ପରିଚାଳନା। ସୁଷମ ସାର ପରିଚାଳନା ହେଲେ ହିଁ ଆମର ଫସଲଟି ଭଲ ହବ। ଯୋଉ ଫସଲ ପାଇଁ ଯେତିକି ଦରକାର ଆମର ସେଇ ପରିମାଣରେ ଖାଦ୍ୟ ପାଇବା ଦରକାର। ଯେମିତି ଆମ ଶରୀର ପାଇଁ ସୁଷମ ଖାଦ୍ୟ ଦରକାର ହେଉଛି, ସେଭଳି ଭାବରେ ଆମର ଫସଲ ପାଇଁ ମଧ୍ୟ ସୁଷମ ସାର ପରିଚାଳନା ହୋଇପାରିଲେ ନିହାତି ଭାବରେ ଅଧିକ ଅମଳ ଆମକୁ ମିଳିପାରିବ। ସେଥିପାଇଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ, ମାଟି ପରୀକ୍ଷା କରେଇ ନିଅନ୍ତୁ। ମାଟି ପରୀକ୍ଷା କଲା ପରେ ଯାହା ଅଭାବ ରହିଛି ଫସଲରେ ସେଇ ଅନୁସାରେ ଆମେ ସାର ପ୍ରୟୋଗ କରିବା। ତେବେ ଜଗାନା, ଆଉ ଗୋଟିଏ କଥା ତମେ ଜାଣିଲ ନା ନାହିଁ, ଆମର ଯୋଉ କ୍ଷେତ ବଚାଓ ଅଭିଯାନ ସେ ବିଷୟରେ ଟିକେ କହୁନ, କ'ଣ ଜାଣିଛ?
1: ସବୁ ଠିକ କରି କହିଛ ମାନି। ବାସ୍ତବରେ ଏଇ ଯୋଉ କ୍ଷେତ ବଚାଓ ଅଭିଯାନ ଦେଶ ସାରା ଏଇ June 1 to June 30 ପର୍ଯ୍ୟନ୍ତ ଚଳିତ ବର୍ଷ ଚାଲିଛି। ଏହା ମାଧ୍ୟମରେ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ଆମର ସରକାର କୃଷି ବୈଜ୍ଞାନିକ ମାନଙ୍କ ମାଧ୍ୟମରେ କୃଷି କ୍ଷେତ୍ରରେ କିଭଳି ଭାବରେ ଜୈବିକ ପଦ୍ଧତିରେ ଚାଷ କରିହେବ, ମାଟିର ଉର୍ବର ଶକ୍ତିକୁ ବଜାୟ ରଖି ସୁନ୍ଦର ଫସଲ ଆମର ଚାଷୀ ଭାଇ ଭଉଣୀମାନେ କରିପାରିବେ ସେଇ ବାଟ ବତେଇ ଦିଆଯାଉଛି। ତେଣୁ ଆମର ଚାଷୀ ଭାଇ ଭଉଣୀମାନେ ଏହାଦ୍ୱାରା ବହୁତ ପରିମାଣରେ ଉପକୃତ ହେବେ।
0: ହଁ, ବହୁତ ବଢିଆ କଥା। ତେବେ ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ, ନିଶ୍ଚିତ ଭାବରେ ଆମ ଜମିକୁ ଆମେ ସୁରକ୍ଷା ଦେବା, ଆମ ମାଟି ମାଆକୁ ଆମେ ବଞ୍ଚେଇବା, ତାହେଲେ ଯାଇକି ଆମେ ଖୁସିରେ ରହିବା। ତେବେ ଜଗାନା,
1: ହଁ,
0: ଆଉ କ'ଣ କହୁଛ? ମନଟା ଟିକେ ବ୍ୟସ୍ତ ହେଲାଣି, ମନ ଟିକେ ଛଟପଟ ଲାଗିଲାଣି, କ'ଣ କରିବା
1: ବାପା ଭଜନୀ?
2: ଆଜ୍ଞା,
1: ସନ୍ଧ୍ୟା ସମୟ ଗୋଟାଏ ଭକ୍ତି ଗୀତ ଶୁଣିଦେବା।
2: ଶୁଣିବା

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ।
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
2: संकट के समय प्रधानमंत्री फसल बीमा योजना किसानों के लिए वरदान है।
3: अब सूखा पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं, क्योंकि हमने लिया है प्रधानमंत्री फसल बीमा।
4: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
5: योजना से हर साल जुड़ रहे हैं 5 करोड़ से ज्यादा किसान। अब आपकी है बारी।
4: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण।
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
4: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण मंत्रालय, भारत सरकार।
6: विज्ञापन पर पुणी चली आसवा जो आलोचना कथा कहूल
7: बर्तमान कोठघरे कौन आलोचना अच्छी से विषय टी जाना।
6: सब वे चाषी भाई मान चाष लक्ष्य रही तेज ये गोपाक भाई मान गोपा ସେମାନେ କେମିତି ଗୋ ଖାଦ୍ୟ ପାଇଁ ଆମର ଘାସ ଚାଷ କରିବେ, ତେବେ ଆଜି ଯାହା ଆମର ଆଲୋଚନା ରହିଛି ଗୋପାଳନ ପାଇଁ ସବୁଜ ଗୋଖାଦ୍ୟ ଚାଷ ବୈଜ୍ଞାନିକ ପଦ୍ଧତିରେ କେମିତି ହେଇପାରିବ ସେ ସମ୍ପର୍କରେ ଆଜି ଆଲୋଚନା ରହିଛି। ବୈଜ୍ଞାନିକ ପଦ୍ଧତିରେ ସବୁଜ ଘାସ ଚାଷ, ତେବେ ଆଜି ଏହି ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ଡକ୍ଟର ଜୟକୃଷ୍ଣ ଦାସ ସାର୍, ପ୍ରାଧ୍ୟାପକ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ। ସାର୍ ନମସ୍କାର।
8: ଆଜ୍ଞା ନମସ୍କାର।
6: ଆପଣଙ୍କ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛି। ଗୋପାଳନ ହେଉଛି ଏକ ଲାଭଜନକ ପନ୍ଥା, ତେବେ ଏହି ଗୋପାଳନ ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ସବୁଜ ଗୋଖାଦ୍ୟ ଚାଷ, ପ୍ରଥମ କଥା ହେଉଛି ଯଦି ଆମେ ଠିକ୍ ଭାବରେ ଖାଦ୍ୟ ଦେବା ତାହେଲେ ଆମେ ଯେଉଁଭଳି ଭାବରେ ଆଶା କରୁଥିବା କ୍ଷୀର ପାଇପାରିବା, କ୍ଷୀରର ଗୁଣବତ୍ତା ମଧ୍ୟ ସେମିତି ରହିବ ଏବଂ ବଜାରରେ ମଧ୍ୟ ଚାହିଦା ରହିବ। ସାର୍ ଆଜିର ଯାହା ଆମର ଆଲୋଚନାର ବିଷୟବସ୍ତୁ ରହିଛି ଗୋପାଳନ ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ସବୁଜ ଗୋଖାଦ୍ୟ ଚାଷ, ତେବେ ପ୍ରଥମେ ଆମେ କଣ ବୁଝିବା ଯେ ଗୋପାଳନ କରିବା ପ୍ରଥମେ ଏଇ ଯୋଉ ବୈଜ୍ଞାନିକ ପଦ୍ଧତିରେ ସବୁଜ ଗୋଖାଦ୍ୟ ଚାଷର କଣ ଆବଶ୍ୟକତା ରହିଛି?
8: ଆମର ଆବଶ୍ୟକତା ପାଇଁ କାହିଁକି ନା ଯେତେବେଳେ ମଣିଷ ମାନବ ସମାଜ ତିଆରି ହେଲା ତା ପାଖେପାଖେ ଗାଈ ରହିଲା, ଗାଈଠାରୁ ସେ ବିଭିନ୍ନ ଭାବରେ ଉପକୃତ ହେଲା, ବେଶୀ ଭାବରେ ଉପକୃତ ହେଲା ତାଠାରୁ ଉତ୍ପାଦନ ହେଉଥିବା ଦୁଗ୍ଧ। ସେଇ ଦୁଗ୍ଧ ଆମେ ଅଧିକ ତାଠାରୁ ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପରିପନ୍ଥାକୁ ଆପଣେଇଥାନ୍ତି। ବେଶୀ ଭାବରେ ଆମର ଯେଉଁ ଦେଶୀ ଗାଈ ଅଛନ୍ତି ତାଙ୍କ ପାଇଁ ଆମେ ବେଶୀ ଖାଦ୍ୟ ପ୍ରତି ସଜାଗ ରହିନଥାନ୍ତି, ତାଙ୍କୁ ଆମେ ସକାଳୁ କୁଣ୍ଡା ତୋରାଣି ଦେଇକି ଛାଡ଼ିଦେଉ, ସେମାନେ ଗାଈ ପଲରେ ଯାଇକି ଖାଇକି ଆସିଲା ପରେ ତାପରେ ସନ୍ଧ୍ୟାବେଳେ ପୁଣି ଫେରନ୍ତି। ସକାଳେ ଆମେ ତାଙ୍କୁ ଯେତେବେଳେ ଖୁଆଇକି ଛାଡ଼ିବା ବେଳେ ଆମେ ତାଙ୍କୁ ଦୁହିଁଥାଉ, ପୁଣି ସନ୍ଧ୍ୟାବେଳେ ତାଙ୍କଠାରୁ ଦୁହିଁଥାଉ। ତେଣୁ ସେଥିରୁ ଆମେ ଚିରାଚରିତ ଭାବରେ ଯାହା 2 ଲିଟର, 2.5 ଲିଟର ବା 1.5 ଲିଟର, 1 ଲିଟର ପାଏ 6 ଟାଙ୍କି ଏମିତି ପାଇକି, କାରଣ ଆମର ସେତେବେଳେ ଗାଈଙ୍କର ସଂଖ୍ୟା ଅଧିକ ଥିଲା, ଯୋଉ ଗୋଛର ଜମି ଗୁଡ଼ିକ ଅଧିକ ଥିଲା, ତେଣୁ ସେଠାରେ ଯାଇକି ସେମାନେ ଚରୁଥିଲେ। ତା ସହିତ ଗାଈଆଳ ସବୁ ପ୍ରତି ଗାଁରେ ଥିଲେ, ସେମାନେ ତାଙ୍କୁ ନେଇକି ଚରେଇକି ଆଣୁଥିଲେ। ଆସ୍ତେ ଆସ୍ତେ ଯେତେବେଳେ ମାନେ ଆମର ଆଧୁନିକତା ଅଧିକ ଭାବରେ ପ୍ରବେଶ କଲା, ବିଭିନ୍ନ ଜାଗାରେ କୋଠାବାଡ଼ି ହେଲା, ରାସ୍ତାଘାଟ ସବୁ ନିର୍ମାଣ କରାଗଲା, ଗୋଚର ଜମିକୁ ଲୋକମାନେ ନିଜ ଚାଷ ଜମି ଭାବରେ ବ୍ୟବହାର କରିଦେଲେ। ଆସ୍ତେ ଆସ୍ତେ ମାନେ ନିଜ ପାଖରେ ଥିବା ଗୋଚର ଜମିକୁ ସେମାନେ ଆସ୍ତେ ଆସ୍ତେ ମଡ଼େଇ ଚାଲିଲେ। ବର୍ତ୍ତମାନ ଦେଖାଯାଉଛି ଗୋଚର ଜମି ଗୁଡ଼ିକ ନାହିଁ, ଆଉ ଯେଉଁ ବେଉସା ଭାବରେ ଯେଉଁ ଗାଈ ରଖୁଥିଲେ, ଗାଈଆଳ ଭାବରେ ଯେଉଁ ଲୋକ ମାନେ ପ୍ରତି ଗାଁରେ 2-4 ଜଣ ଥିଲେ, ପ୍ରାୟ ଗାଁର ବହୁତ ମାନେ ସବୁ ଗୋଠକୁ ସେମାନେ 2-3 ଜଣ ମିଶିକି ନେଇକି ଯାଉଥିଲେ, ଆଜିକାଲି ସେ ବେଉସା ବି କମିଗଲାଣି, ବନ୍ଦ ହେଇଗଲାଣି, ପ୍ରାୟତଃ ବନ୍ଦ ହେଇଗଲାଣି, କିଏ ନିଜର ଜଣେ ଗୋଟେ ଅଧେ ଗାଈକୁ ନେଇକି ଯାଉଛନ୍ତି। ଆଉ ତା ସହିତ କଥା ହଉଛି ଯେ ଏବେ ଯେ ଲୋକଙ୍କ ଭିତରେ ଗାଈ ରଖିକି ତାଙ୍କୁ ଘାସ ଦବା ସେ ପ୍ରକାର ମନୋବୃତ୍ତି ବି କମିଯାଉଛି, ଆଉ ତା ସହିତ ଗାଈଙ୍କ ସଂଖ୍ୟା ଯେହେତୁ ଆମର ଚାଷ ପାଇଁ ବଳଦର ସଂଖ୍ୟା ଆବଶ୍ୟକ ପଡୁନାହିଁ, କାହିଁକି ନା ଯାନ୍ତ୍ରିକ ଉପାୟରେ ଆମେ ଟ୍ରାକ୍ଟରକୁ ନେଇକି ଚାଷ କରୁଛୁ, ତେଣୁ ଆସ୍ତେ ଆସ୍ତେ ବଳଦଙ୍କ ସଂଖ୍ୟା କମିଗଲାଣି ଏବଂ ଗାଈଙ୍କ ସଂଖ୍ୟା ମଧ୍ୟ କମି ଆସିଲାଣି, ଆଗରୁ ଯେତେ ଗୁଡ଼ିଏ ଥିଲେ, ପୂର୍ବରୁ ଥିଲା, ଏବେ ବି ଅଛି, ଯେମିତି କୁହାଯାଏ ତିରଣ ସୁନ୍ଦର ଗୋରୁ, ଅର୍ଥାତ୍ ଯେ ଗାଈକୁ ଆମେ

0: ବୁଝିଲ ମାନି?
1: ହଁ,
0: ଗୀତଟି ପୁରା ମନକୁ ଛୁଇଁଲା, ଆମର କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇଦବା। ତେବେ ଆଜି କଣ ରହିଛି ଆଲୋଚନା?
1: ହଁ ଜଗନ୍ନା, ଆଲୋଚନା ଆଗକୁ ରହିବ, ହେଲେ ତା ପୂର୍ବରୁ ଆମେ ଶୁଣି ନବାକୁ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ୟୋଜନା।

0: କିପରି ଭାବରେ ସୁନ୍ଦର ସବୁଜ ଗୋଖାଦ୍ୟ ଦବା ତାଙ୍କଠାରୁ ଆମେ ସେତିକି ଉତ୍ପାଦନ ପାଇବା। ଆଉ ଗୋଟେ ହେଲେ ଗାଈ ମୁହଁରେ ଦେଲେ ଘାସ ଆମର ଆମେ ଅଧିକ ସେଥିରୁ ପାଇବା। ଆଉ ଗୋଟେ ବି ଗୋଟେ ପ୍ରବାଦ ରହିଛି ଯେ ହୋଇଲେ ଗୋଜାତି ଉନ୍ନତି ତୁଟିବ ଲୋକଙ୍କ ଦୁର୍ଗତି। ଲୋକଙ୍କ ଦୁର୍ଗତି ମାନେ ଆମେ ତାଙ୍କଠାରୁ ଯେଉଁ ଦୁଗ୍ଧ ଦହି ଛେନା ଘିଅ ଲହୁଣୀ ଏସବୁ ପାଇଥାଉ, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଯେତିକି ପାଇଥାଉ ସେସବୁ ଆମେ ତାଠାରୁ ଅଧିକ ପାଇବା। ତେଣୁ ଗୋପାଳନ କରିବା ପାଇଁ ତାଙ୍କର ଖାଦ୍ୟର ବା ଖାଦ୍ୟ ପ୍ରତି ଆମକୁ ଅଧିକ ଭାବରେ ଯତ୍ନଶୀଳ ହେବାକୁ ପଡିବ। ଆମେ ଯେମିତି ଆମର ଖାଇବା ପିଇବା ପାଇଁ ସୁସ୍ଥ ଜୀବନଯାପନ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟରେ ଯୋଉ ଶାକାହାରୀ ଅଛନ୍ତି ଆମିଷାସୀ ଅଛନ୍ତି ସେଥିରେ ଆମେ ବିଭିନ୍ନ ପ୍ରକାର ଭାତ ଡାଲି ତରକାରୀ ଶାଗ ଘିଅ ଦହି ଏବଂ ମିଠା ବି ଖାଇଥାଉ, ଶେଷ ଭାଗକୁ ଆମେ କ୍ଷୀରି ବି ଖାଇଥାଉ। ତେଣୁ ସେହିପରି ଭାବରେ ଯାହା କୁହାଯାଏ ଯେ ଖାଦ୍ୟରେ ଶ୍ୱେତସାର ସ୍ନେହସାର ପୁଷ୍ଟିସାର ଧାତବ ଲବଣ ଭିଟାମିନ ଏବଂ ଜଳ ଛଅ ପ୍ରକାର ଖାଦ୍ୟ ରହିଛି ଯାହାକୁ ସୁଷମ ଖାଦ୍ୟ କୁହାଯାଏ। ତେଣୁ ସେଇ ସୁଷମ ଖାଦ୍ୟ ଯଦି ତାଙ୍କୁ ଆମେ ଗାଈଙ୍କୁ ଦେଇପାରିବା ତେବେ ଆମେ ତାଙ୍କଠାରୁ ଅଧିକ ଭାବରେ ଦୁଗ୍ଧ ଉତ୍ପାଦନ କରିପାରିବା ଏବଂ ସେଇ ସୁଷମ ଖାଦ୍ୟ ଦେବା ପାଇଁ ଖୁବ୍ କମ୍ ଖର୍ଚ୍ଚରେ ଯଦି ଆମେ ଚିନ୍ତା କରିବା ତେବେ ଆମକୁ ଉନ୍ନତ ପ୍ରଣାଳୀରେ ସବୁଜ ଗୋ ଖାଦ୍ୟ ବା ସବୁଜ ଘାସ ଚାଷ କରିବାକୁ ପଡିବ। ଏଇ ଘାସ ଚାଷ ହେଉଛି ଯେ ଗୋଟେ ହେଉଛି ଅଣପୁଷ୍ଟିକର ଗୋ ଖାଦ୍ୟ ଆଉ ଗୋଟେ ହେଉଛି ପୁଷ୍ଟିକର ଗୋ ଖାଦ୍ୟ। ଆମେ ଯୋଉ କଥା ହେଲେ ଯେ ଶ୍ୱେତସାର ସ୍ନେହସାର ପୁଷ୍ଟିସାର ଧାତବ ଲବଣ ଭିଟାମିନ ଏବଂ ଜଳ ଏଇ ଉଭୟ କ୍ଷେତ୍ରରେ ସବୁଗୁଡ଼ିକ ଅଛି, କିନ୍ତୁ ଅଣପୁଷ୍ଟି ଆଉ ପୁଷ୍ଟିକର ଖାଦ୍ୟରେ ଅଧିକ ପରିମାଣରେ ପୁଷ୍ଟିକର ଖାଦ୍ୟ ଅଛି ଯାହାକି ଦେହ ଗଠନ କରେ, ପହ୍ନାକୁ ସିଏ ଖାଦ୍ୟ ଯୋଗାଏ ଏବଂ ପହ୍ନା ସୁନ୍ଦର ସୁଗଠିତ ଏବଂ ବଡ଼ ସୁନ୍ଦର ହେଇଥାଏ ଏବଂ ସେଥିରୁ ଆମେ ଅଧିକ ପହ୍ନା ଯେଉଁ ଗାଈର ଅଧିକ ବଡ଼ ରହିବ ତାଠାରୁ ଆମେ ଅଧିକ ଦୁଗ୍ଧ ଉତ୍ପାଦନ କରିବା। ଆଉ ଅଣପୁଷ୍ଟିକର ଖାଦ୍ୟରେ ଇଏ ସବୁ ଥାଏ, ଏ ଛଅ ଭାଗରୁ ପାଞ୍ଚ ଭାଗ ଥାଏ, କିନ୍ତୁ ଶ୍ୱେତ ପୁଷ୍ଟିସାରଟା କମ୍ ଆବଶ୍ୟକ ଭାବରେ କମ୍ ଥାଏ। ଆମେ ତେଣୁ ଏଇ ଯୋଉ ସବୁ ଗୋଖାଦ୍ୟ ରହିଲା ତେଣୁ ଆମେ ସେ ଗୋଖାଦ୍ୟକୁ ଆମେ ନଜର ଦେବାକୁ ପଡିବ। ସାଧାରଣ ଭାବରେ ଆମର ଚାଷ ଯୋଉ ରହିଛି ଧାନ ବିରି ମୁଗ କୋଳଥ ବା ପରିବା ଚାଷ କରିବା, କିନ୍ତୁ ଆମେ ଯଦି ସେହି ଜମିରେ ଯଦି ଘାସ ଚାଷ କରିବା ଆମେ ଯଦି ତାକୁ ତୁଳନା କରିବା କୋଉଥିରୁ କେତେ ଆମେ ଅଧିକ ପଇସା ବା ଅଧିକ ଲାଭ ପାଉଛନ୍ତି, ଯୋଉଥିରେ ଆମେ ଯଦି ଘାସ ଚାଷ କରିବା ସେଥିରୁ ଆମେ ଅଧିକ ଲାଭ ପାଇପାରିବା। କିନ୍ତୁ ଆମେ ବ୍ୟବସାୟିକ ଭାବରେ ହଉ ବା କୌଳିକ ଭାବରେ ହଉ ଘାସ ଚାଷ କରିବା ପ୍ରଣାଳୀଟା ଆମେ ସାଧାରଣ ଭାବରେ ଶିଖିନାହାନ୍ତି ବା ଜାଣିନାହାନ୍ତି ବା ଶିଖୁଥିଲେ ବି ତାକୁ ଆମେ ଭୁଲି ଯାଉଛୁ।
1: ଆମେ ନିଶ୍ଚିତ ଭାବରେ ସେଇ ଆଲୋଚନା
0: ସେଥିପାଇଁ ଆମକୁ ଘାସ ଚାଷ କରିବାର ନିହାତି ଆବଶ୍ୟକତା ଅଛି।
1: ଆଜ୍ଞା ଆଜ୍ଞା, ତେବେ ଆମେ ଯୋଉ ଆଜି ଯାହା ଆଲୋଚନାର ବିଷୟବସ୍ତୁ ରହିଛି ଯେ ବୈଜ୍ଞାନିକ ପଦ୍ଧତିରେ ଏଇ ସବୁଜ ଗୋଖାଦ୍ୟ ଚାଷ ତାର ସବୁ ପ୍ରଣାଳୀ କଣ ରହିଛି, କୋଉ କୋଉ ସୋପାନ ଦେଇକି ଯିବାକୁ ଆମକୁ ପଡିବ ସେ ବିଷୟରେ କୁହନ୍ତୁ।
0: ଆଜ୍ଞା, ଏଇ ଯୋଉ ଆମେ ଯୋଉ କଥା ହଉଥିଲେ ଯେ ପୁଷ୍ଟିକର ଗୋଖାଦ୍ୟ ଏବଂ ପୁଷ୍ଟିକର ସବୁଜ ଘାସ ଏବଂ ଅଣପୁଷ୍ଟିକର ସବୁଜ ଘାସ ଭିତରେ ଆମେ ଯଦି ପ୍ରଥମେ ଅଣପୁଷ୍ଟିକର ସବୁଜ ଘାସ ଦେଖିବା ତେବେ ସେଥିରେ ଆମେ ଜାଣିଛନ୍ତି ଯେ ବାଜରା ଜଅ ମକା ଏଗୁଡ଼ିକ ହେଉଛି ଅଣପୁଷ୍ଟିକର ଖାଦ୍ୟ, ଏଇଟା ହେଉଛି ଋତୁକାଳୀନ, ସେଇ ଋତୁରେ ହବ ତାପରେ ନଷ୍ଟ ହେଇଯିବ। କିନ୍ତୁ ଯଦି ବର୍ଷ ସାରା ଯଦି ଆମେ ସେଇ ଅଣପୁଷ୍ଟିକର ଗୋଖାଦ୍ୟକୁ ଆମେ ଦେଖିବା ମାନେ ସବୁଜ ଘାସକୁ ଦେଖିବା ତେବେ ପାରା ଗିନି ଆଉ ହାତିଆ ଶଙ୍କର ହାତିଆ ଘାସକୁ ଆମେ ଦୃଷ୍ଟି ଦେଇଥିବା। ଆଉ ଯଦି ପୁଷ୍ଟିକର ଖାଦ୍ୟ ଘାସ ଚାଷକୁ ଦେଖିବା ତେବେ ବର୍ସିମ ଲୁସନ ଯାହାକି ଶୀତ ଦିନରେ ବେଶୀ ହୁଏ ଆଉ ତା ସହିତ ବରଗୁଡ଼ି ଏସବୁ ବା ଛୁଇଁ ଜାତୀୟ ଘାସ ଗୁଡ଼ିକ ଏଗୁଡ଼ିକ ହେଇଥାଏ। ଏ ସବୁ ଯେତେ ଘାସ ହେଉଛି ପୁଷ୍ଟିକର ଘାସ ହଉ କିମ୍ବା ଅଣପୁଷ୍ଟିକର ଘାସ ହଉ ଆମେ ତାକୁ ଦୁଇ ଭାଗରେ ପୁଣି ବିଭକ୍ତ କରନ୍ତି, ଗୋଟେ ହେଉଛି ବର୍ଷା ଯୋଉ ବର୍ଷ ସାରା ଘାସ ଆଉ ଗୋଟେ ହେଉଛି ଋତୁକାଳୀନ ଘାସ। ଋତୁକାଳୀନ ଘାସ ଅର୍ଥାତ୍ ଯେ ଶୀତ ଦିନରେ କୋଉ ଘାସ ଗୁଡ଼ିକ ଅଧିକ ବଢ଼ିଥାଏ, କୋଉ ଘାସ ଗୁଡ଼ିକ ଯେ ଖରା ଦିନରେ ଅଧିକ ବଢ଼ିଥାଏ, ଆଉ କୋଉ ଘାସ ଗୁଡ଼ିକ ବର୍ଷସାରା ସବୁଦିନେ ଆମ କ୍ଷେତରେ ଅମଳ ହେଇପାରିଥାଏ। ତେଣୁ ଦେଖାଯାଉଛି ଯଦି ଆମେ ଗୋଟେ ହେକ୍ଟରରେ ଚାଷ କରିବା ସମୁଦାୟ କେବଳ ସବୁଜ ଗୋଖାଦ୍ୟ ବା ସବୁଜ ଘାସ ଚାଷ କରିବା ସେଥିରୁ ଆମେ 6-7 ଲିଟର ଦୁଧ ଦେଉଥିବା ଗାଈ ଆମେ 7ଟି ରଖିପାରିବା ବିନା କୌଣସି ଦାନା ନ ଦେଇକି। ଦାନାର ଆଜିକାଲି ମୂଲ୍ୟ ପ୍ରାୟ କିଲୋ ପିଛା 30-32 ଟଙ୍କା ହେଲାଣି, ତେଣୁ ପ୍ରତି ଗାଈକୁ ସର୍ବନିମ୍ନ 4 କିଲୋ ଦାନା ଦରକାର ଏବଂ ତାପରେ ପ୍ରତି 2 ଲିଟର ଦେଉଥିବା ଅଧିକ ଦୁଧ ଦେଉଥିବା ଗାଈକୁ 1 କିଲୋ ଦାନା ଦରକାର। କହିବାର ଅର୍ଥ ହେଉଛି ଯେ ଯଦି 6 ଲିଟର ଦୁଧ ଦେଉଥିବା ଗାଈକୁ ଆମେ 5 କିଲୋ ଦାନା, 8 କିଲୋ ଦୁଧ ଦେଉଥିବା ଗାଈକୁ ଆମେ 6 କିଲୋ ଦାନା ଦେବାକୁ ପଡିବ। ତେଣୁ ଯଦି ଦାନାର ଖର୍ଚ୍ଚକୁ ଦେଖାଯାଏ ଯଦି 30-32 ଟଙ୍କା ହାରାହାରି ଖର୍ଚ୍ଚ ହୁଏ କିଲୋ ପିଛା, ଯେ କେହି ବି ହିସାବ କରିଦେବ ଯେ 5 କିଲୋର ଦାନା ଦାମ କେତେ ବା 6 କିଲୋ ଦାନାର ଦାମ କେତେ। ଆଉ ଆମେ

0: ଏବେ ଯେଉଁ ଶଙ୍କର ଜାତୀୟ ଗାଈ ସବୁ ରଖୁଛନ୍ତି, ସେ ଜର୍ସି ହଉ ହଲଷ୍ଟେନ୍ ହଉ, ଯାହାଠାରୁ ଆମେ ଅଧିକ ଦୁଧ ପାଇବା ଲକ୍ଷ୍ୟରେ ଏସବୁ ଗାଈ ଗୁଡ଼ିକକୁ ରଖୁଛନ୍ତି, ତେଣୁ ସେଗୁଡ଼ିକ ଠାରୁ ଆମେ 15 ଲିଟର 20 ଲିଟର 25 ଲିଟର ବା 30 ଲିଟର ପର୍ଯ୍ୟନ୍ତ, ହଲଷ୍ଟେନ୍ ଠାରୁ 30 ଲିଟର ପର୍ଯ୍ୟନ୍ତ ଦୁଧ ବି ଆମେ ଦୈନିକ ପାଇଥାଉ। ତେଣୁ ସେଭଳି ଗାଈକୁ ଆମେ ଯଦି ପାଳନ କରିବା, ତା ପାଇଁ ଆମେ ଭାବିବାକୁ ପଡ଼ିବ ଯେ ଆମକୁ ଦାନାରେ କେତେ ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଆମେ ତା ବଦଳରେ ବଜାରରେ ମିଳୁଥିବା ଯେଉଁ ସୁଷମ ଗୋଖାଦ୍ୟ ହଉ ବା ଯେଉଁ ମିନେରାଲ ମିକ୍ସଚର ହଉ, ତାକୁ ଯଦି ହିସାବ କରିବା, ତେବେ ଆମେ ଘାସ ଚାଷ କରିବାରେ ଆମେ ନିଶ୍ଚିନ୍ତ ଭାବରେ ଲାଭ ପାଇବା। ଖାଲି ଲାଭ ପାଇବାନି, ଯେଉଁ ଦୁଧ ଉତ୍ପାଦନ କରିବା ଗାଈଙ୍କ ଠାରୁ ତାର ଗୁଣ ଏବଂ ମାନ ଅଧିକ ରହିବ ଏବଂ ଗାଈର ସ୍ୱାସ୍ଥ୍ୟ ମଧ୍ୟ ଅଧିକ ରହିବ। ଖାଲି ଏତିକି ନୁହଁ, ଆମେ ଅଧିକ ଦୁଧ ପାଇବା, ଯେଉଁ ଦୁଧ ପାଇବା ସେଥିରୁ ତାର ଗୁଣ ଏବଂ ମାନ ଅଧିକ ବା ଉନ୍ନତ ମାନର ହେଇଥାଏ, ଏବଂ ତା ସହିତ ଗୋରୁର ସ୍ୱାସ୍ଥ୍ୟ ଯେହେତୁ ଭଲ ରହେ, ତେଣୁ ଅଧିକ ଦିନ ତାଠାରୁ ଆମେ ଦୁଧ ପାଇଥାଉ ଏବଂ ଅଧିକ ଅମଳ, ଅର୍ଥାତ୍ ଗୋଟେ ଛୁଆ ପରେ ଆଉ ପୁଣି ନିୟମିତ ପୁଣି ସେ ଗରମକୁ ଆସେ ଏବଂ ଦ୍ୱିତୀୟ ଛୁଆ କରିବା ପାଇଁ ସେ ସକ୍ଷମ ହେଇଥାଏ। ତେଣୁ ଏହିପରି ଭାବରେ ଆମେ ନିୟମିତ ଦୁଗ୍ଧ ଉତ୍ପାଦନ ପାଇବା ଏବଂ ଛୁଆ ମଧ୍ୟ ତାଠାରୁ ଉତ୍ପାଦନ ପାଇଥାନ୍ତି।
1: ତେବେ ଏଇ ସବୁଜ ଗୋଖାଦ୍ୟ ଚାଷ ଦ୍ୱାରା ବହୁତ ଆମକୁ ଫାଇଦା ମିଳୁଛି ସାର, ଏଇଠି ଗୋଟେ ପ୍ରଶ୍ନ ବି ଆସୁଛି, ଯଦି ଆମେ ଘାସ ଦବା ଆଉ ଆମକୁ ଯୋଉ ଗୋଖାଦ୍ୟ ଦବାକୁ ପଡୁଥିଲା ସେଟା ଦବାକୁ ପଡିବ ନା ପଡିବନି?
0: ନାଇଁ, ଗୋଖାଦ୍ୟ ଯଦି ଆମେ ଯଦି 30 ଲିଟର ବା 25 ଲିଟର ବା 20 ଲିଟର ବା 15 ଲିଟର ଦୁଧ ଦଉଥିବା ଗାଈକୁ ଆମକୁ ବାହାରୁ ଦାନା ଦବାକୁ ପଡିବ। ଆମେ ଯୋଉ ହିସାବ କରୁଥିଲେ ଯେ 4-5 କିଲୋ ଦୁଧ ଦଉଥିବା ଗାଈକୁ ଆମେ ବିନା କୌଣସି ଦାନା ଦେଇକି ବା ଦାନା କୌଣସି ଆବଶ୍ୟକତା ନଥାଏ, କେବଳ ଘାସ ଦେଇକି ଆମେ ରଖିପାରିବା। ଆମେ ଯୋଉ କଥା ହଉଥିଲେ ଯେ ଗୋଟେ ହେକ୍ଟର ଜମିରେ ଚାଷ କରିବା, ଏବେ ଆମେ କଥା ହଉଛନ୍ତି ବିଭିନ୍ନ ଜାଗାରେ କଂକ୍ରିଟ ଜଙ୍ଗଲ ହେଲାଣି, କଂକ୍ରିଟ ଜଙ୍ଗଲ ଅର୍ଥ କୋଠାବାଡ଼ି ରାସ୍ତାଘାଟ ହେଇଗଲାଣି ଏବଂ ଗୋଚର ଜମି କମିଗଲାଣି, ତେବେ ଆମେ ଏତେ ହେକ୍ଟର ଜାଗା କୋଉଠୁ ପାଇବା? ତେବେ ଏଥିପାଇଁ ଯେ ବିଭିନ୍ନ ଲୋକଙ୍କ ଘରେ ଏଇ ପ୍ରକାର ଅନୁଭୂତି ତାଙ୍କୁ ଦିଆଯାଉଛି ଯେ ବାଡ଼ିରେ ଘାସ ଚାଷ କର, ଯେତିକି ବି ଜାଗା ଅଛି ସେଥିରେ ବି ଘାସ ଚାଷ କରାଯାଉ, ଏବଂ ତା ସହିତ ଯେଉଁଠି ବି ପଲିଥିନ, ଯେମିତି ଆମେ ରାସ୍ତାଘାଟରେ ଦେଖିବା ଜିଅନ୍ତା ମାଛ ବିକୁଛନ୍ତି ପଲିଥିନରେ ପାଣି ପୁରେଇକି, ସେମିତି ଛୋଟ ଛୋଟ ଜାଗା କରିକି ବା ମନ୍ଦା ଭଳିଆ କରିକି ସେଥିରେ ପଲିଥିନ ରଖିକି ତା ଭିତରେ ପାଣି ରଖିକି ଆମେ ଆଜୋଲା ଘାସ ବି କରିପାରିବା। ସେ ଆଜୋଲା ଘାସଟା ଖୁବ୍ ଭାବରେ ଅଧିକ ପୁଷ୍ଟିକର ଏବଂ ସେଇ ପୁଷ୍ଟିକର ଗୁଣ ଥିବା ଯୋଗୁଁ ଗାଈଙ୍କ ପାଇଁ ତାହା ସୁସ୍ୱାଦୁ ଏବଂ ଗୁଣବତ୍ତ, ଏବଂ ସେଥିରୁ ଆମେ ଅଧିକ ଦୁଗ୍ଧ ଉତ୍ପାଦନ କରିଥାନ୍ତି। ଆମେ ଯେଉଁ ବାଡ଼ିରେ ଯେଉଁ ଘାସ ଚାଷ କରିବା, ତେଣୁ ବାଡ଼ିରେ ଘାସ ଚାଷ କରିବା ଭିତରେ ଯେତିକି ବି ଆମ ପାଖରେ ଯେତିକି ଜମି ଅଛି ବା ଯେତିକି ଜାଗା ଅଛି, ତାକୁ ଯଦି ନିୟମିତ ଭାବରେ ଯତ୍ନ ନେଇକି ବା ପାଣି, ଗୋବର, ଖତ ବା ବିଭିନ୍ନ ପ୍ରକାର, ଯଦି ଏସବୁ ଗୋବର ଖତ ନାହିଁ ତେବେ ବିଭିନ୍ନ ପ୍ରକାର ସାର ବି ଉପଲବ୍ଧ କରିପାରିବା। ଯଦି ଆମ ଘରେ ଗୋରୁ ଅଛି ବା ଗାଈ ଗୋରୁ ଅଛନ୍ତି, ତେବେ ତାଙ୍କଠାରୁ ଆସୁଥିବା ଯେଉଁ ଗୋବର ମୂତ, ଏଗୁଡ଼ିକ ତ ଖୁବ୍ ଭାବରେ ଉନ୍ନତ ମାନର ସାର, ତେଣୁ ସେଥିପାଇଁ ବାହାରୁ ସାର ବି କିଣିବାର ଆବଶ୍ୟକତା ନଥାଏ। ହଁ, ଘାସ ଚାଷ ହଉ ବା ଯେକୌଣସି ଜିନିଷ ପାଇଁ ହଉ, ଆମେ ତ ଜମିର ଆସ୍ତେ ଆସ୍ତେ ଯେଉଁ ଯେକୌଣସି ଚାଷ କରିବା ଉର୍ବରତା ଆସ୍ତେ ଆସ୍ତେ କମିଥାଏ, ତେଣୁ ଉର୍ବରତାକୁ ଆମେ ପ୍ରତି ସମୟରେ ତାକୁ ସନ୍ତୁଳିତ କରିବା ପାଇଁ ଆମେ ଏଇ ଯେଉଁ ଗୋବର ଖତ ବା ଯେଉଁ ଗୁହାଳରୁ ବାହାରୁଥିବା ଖତ ମୂତ ଏଗୁଡ଼ାକୁ ସବୁ ବ୍ୟବହାର କରିପାରିବା, ଯେମିତି ରିସାଇକେଲ ଭଳି ଯେଉଁ ଆମେ କୁହାଯାଏ ପୁନଃ ପର୍ଯ୍ୟାୟକରଣ ଯେଉଁଟା କୁହାଯାଏ, ତେଣୁ ଆମେ ତାଠାରୁ ଉତ୍ପାଦନ ପାଇବା ଏବଂ ତାଠାରୁ ତାର ମଳମୂତ୍ରକୁ ମଧ୍ୟ ଆମେ ଗୋବର ଭାବରେ ବ୍ୟବହାର କରିକି ସେଥିରୁ ଉନ୍ନତ ମାନର ଘାସ ପାଇପାରିବା, ଯେଉଁ ଘାସ କି ଯେ ଆମେ ଯୋଉ କଥା ହଉଥିଲେ ଯେ ବୈଜ୍ଞାନିକ ପ୍ରଣାଳୀରେ ଯେ ପୁଷ୍ଟିକର ଗୋଖାଦ୍ୟ ଆଉ ପୁଷ୍ଟିକର ଯେ ଘାସ ଏବଂ ଅଣପୁଷ୍ଟିକର ଘାସ, ବର୍ଷସାରା ଘାସ, ଋତୁକାଳୀନ ଘାସ,
1: ବର୍ଷସାରା ଘାସଟାକୁ ଆମେ ବେଶୀ ଗୁରୁତ୍ୱ ଦେବା,
0: ବେଶୀ ଗୁରୁତ୍ୱ ନିଶ୍ଚିତ ଦେବା, ଯୋଉଟାକି ହାତିଆ, ଶଙ୍କର ହାତିଆ, ଇଏ ସବୁ ବହୁତ ମାନେ ବହୁତ ଭାବରେ ଘାସଟା ଉତ୍ପନ୍ନ ହେଇଥାଏ ଏବଂ ବୁଦାଳିଆ ହେଇଥାଏ, ଯେଉଁଥିରୁ ଆମେ ଅଧିକ ଘାସ ପାଇଥାନ୍ତି, ଯାହାର ସେଥିରେ ସବୁଗୁଡ଼ିକ ଭରପୁର ଥାଏ, ସେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ ଏବଂ ଜଳ ଭରପୁର ହେଇଥାଏ ଏବଂ ତାହା ସୁସ୍ୱାଦୁ।
1: ତାର ବିହନ ସବୁ କୋଉଠୁ ମିଳୁଛି?
0: ହଁ, ତାର ବିହନ ବିଭିନ୍ନ ଯେତେ ସବୁ ସରକାରୀ ଅନୁଷ୍ଠାନ ଯେଉଁଗୁଡ଼ିକ ସବୁ ଅଛି, ଯେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ହେଉ ବା ଉପଖଣ୍ଡ ବା ବ୍ଲକ ସ୍ତରୀୟ ପଶୁ ଚିକିତ୍ସାଳୟ ସବୁ ଅଛି, ସେମାନେ ଇଏ ସବୁ ଉପରେ ଗୁରୁତ୍ୱ ଦେଉଛନ୍ତି, ସେମାନଙ୍କ ସହିତ ଆମେ ଯଦି ଯୋଗାଯୋଗ କରିବା, ବିଭିନ୍ନ ଜାଗାରେ ମଧ୍ୟ ଘାସ ଚାଷ ସେମାନେ କରିକି ରଖିଛନ୍ତି ଏବଂ ବିଭିନ୍ନ ଲୋକଙ୍କ ଘରେ ମଧ୍ୟ ଘାସ ଚାଷ କରୁଛନ୍ତି ସେମାନେ।

0: ଙ୍କ ଠାରୁ ଆଣିକି ଆମକୁ ଯୋଗାଯାଇପାରିବ ବା ସେମାନେ ଆମକୁ ସେଇ ଠିକଣା ଦେଇଦେବେ ତାଙ୍କଠାରୁ ଆଣିକି ଆମେ ପାଇପାରିବା। ଯଦି ସରକାରୀ ଉପାୟରେ ପାଇପାରିବା ତାହେଲେ ଯଦି ସରକାରୀ ଫାର୍ମ ଥିବ ସେଥିରୁ ଯଦି ଘାସ ପାଇଲେ ଖୁବ୍ କମ୍ ପଇସାରେ ପାଇପାରିବା। ଅଧିକାଂଶ ସମୟରେ ତ ସରକାରୀ ସ୍ତରରେ ମାଗଣାରେ ଚାରା ବଣ୍ଟା ଯାଉଛି, ନହେଲେ ବି ପାଖରେ ଯେ କେହି ଆମ ଅଞ୍ଚଳରେ ଯେଉଁ ଘାସ ଉତ୍ପାଦନ କରୁଥିବେ ଯେଉଁ ଲୋକ ତାଙ୍କଠାରୁ ମଧ୍ୟ ଖୁବ୍ କମ୍ ପଇସାରେ ଚାରା ଆଣିକି ଆମ ଜାଗାରେ ତାକୁ ଲଗେଇ ପାରିବା। ଏବଂ ତାର ଯଦି ଦାୟିତ୍ୱ ଏବଂ ଖିଆଲ ପାଣି ଗୋବର ଖତ ଏସବୁ ଦେଇକି ତାକୁ ବଢ଼ିବା, ନିଶ୍ଚିତ ଭାବରେ ସବୁଜ ଗୋଖାଦ୍ୟ ପାଇପାରିବା।
1: ବୁଝିଲ ଅପା, ଆମର ଗୋରୁଗାଈମାନଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଉତ୍ତମ ଖାଦ୍ୟର ଆବଶ୍ୟକ। ସେ ଯାହା ହଉ, ଏଇ ଯେଉଁ ଆଲୋଚନାଟି ହେଲା, ଏଇ ଯେଉଁ ଆମର ଗାଈମାନଙ୍କର ଖାଦ୍ୟର ଆବଶ୍ୟକତା ହଉଛି, ସେଥିପାଇଁ ବୈଜ୍ଞାନିକ ପଦ୍ଧତିରେ ସବୁଜ ଘାସ ଚାଷ କରିବା ଏବଂ ଆମର ଗାଈ ଗୋରୁମାନଙ୍କୁ ଖାଇବାକୁ ଦେଇ ସେମାନଙ୍କୁ ସୁରକ୍ଷିତ ରଖିବା।
2: ତେବେ ଜଗାନା, ଆମ କାର୍ଯ୍ୟକ୍ରମ ତରଫରୁ ବିଶେଷଜ୍ଞ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆମର ଚାଷୀ ଭାଇଙ୍କ କଥା ରହିଲା, ତମେ ତ ଜାଣିଥିବ, ତୁମେ ମାନେ ଯାଇଥିଲ ଆମର ଭଜନୀ ବାପା, ଆଉ ତୁମେ ଯାଇଥିଲ ଏବେ ପାଖାପାଖି କୋଉ ଗାଁକୁ, ଆଉ ଚାଷୀ ଭାଇଙ୍କୁ ଭେଟିଥିଲେ ଭଜନୀ।
1: ଆଜ୍ଞା,
2: ଟିକେ ସେ ବିଷୟରେ କୁହ ଚାଷୀ ଭାଇଙ୍କର, ଆମେ ଶୁଣେଇବା କାର୍ଯ୍ୟକ୍ରମ।
1: ବୁଝିଲ ମାନିଆପା, ବଢିଆ ଚାଷୀ ଭାଇଙ୍କ କଥାଟିଏ କହିଲ। ଆମେ ମଝିରେ ଏବେ ଜଗାଇନା ମୁଁ ଯାଇଥିଲୁ ଏଇ ସତ୍ୟବାଦୀ ବ୍ଲକର ପଦ୍ମପୁର ଗ୍ରାମକୁ। ସେଠି ଜଣେ ଏମିତି ଚାଷୀ ଭାଇଙ୍କୁ ଭେଟିଥିଲୁ, ପୂର୍ବରୁ ସରକାରୀ ଚାକିରି କରୁଥିଲେ, ମତ୍ସ୍ୟ ବିଭାଗ ସରକାରୀ ଚାକିରିକୁ ଛାଡି ଗୋଟେ ସୁନ୍ଦର ଫାର୍ମ ହାଉସ୍ଟି ସେ କରିଛନ୍ତି, ଏବଂ ଯାହାଦ୍ୱାରା ସେ ଅନେକ ଲୋକଙ୍କୁ ଚାଷ କାର୍ଯ୍ୟରେ ନିୟୋଜିତ ମଧ୍ୟ କରିପାରିଛନ୍ତି।
2: ଆଚ୍ଛା, ବହୁତ ବଢିଆ କଥା, ତାହେଲେ ତାଙ୍କ କଥା ଆମେ ଟିକେ ଶୁଣିନବା।
1: ଶୁଣିବା।
3: ଶ୍ରୋତା ବନ୍ଧୁ ନମସ୍କାର, ଆମେ ଆଜି ପହଞ୍ଚିଛୁ ସତ୍ୟବାଦୀ ବ୍ଲକର ପଦ୍ମପୁର ଗ୍ରାମରେ। ଆମ ପାଖରେ ଜଣେ ସଫଳ ଚାଷୀ ଭାଇ ଅଛନ୍ତି, ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କଠୁ ବୁଝିବା ସେ କୋଉ ପ୍ରକାର ଚାଷ ସବୁ କରନ୍ତି। ଭାଇ ନମସ୍କାର।
4: ଆଜ୍ଞା ନମସ୍କାର।
3: ଆପଣ କଣ ସବୁ ଚାଷ କରନ୍ତି?
4: ମୋର ଭେଜିଟେବୁଲ ଭିତରେ ବାଇଗଣ, ଆଉ ଟମାଟୋ, ଭଣ୍ଡା, ଝୁଡ଼ଙ୍ଗ, ବିନ୍।
3: ଓ, ଆପଣ ବିଭିନ୍ନ ପ୍ରକାର ପନିପରିବା ଚାଷ କରନ୍ତି? ତେବେ ଆପଣ କହିଲେ ଆପଣ ବାଇଗଣ କରନ୍ତି, ଟମାଟୋ କରନ୍ତି, ଟମାଟୋ ଚାରା ଲଗେଇବା ପାଇଁ କୋଉ ମାସରେ ଆରମ୍ଭ ହୁଏ ଚାଷଟି?
4: ଆମେ ତ ଟମାଟୋ ଚାଷ ବେସିକାଲି ଲଗାଉ ନଭେମ୍ବର ଡିସେମ୍ବର ମାସରୁ ଷ୍ଟାର୍ଟିଂ କରୁ ଗୋଟେ କ୍ରପ।
3: ଆଜ୍ଞା,
4: ଆମର ରେନ୍ ସିଜିନ୍ ସରିବା ପରେ ପରେ ଗୋଟେ ଅକ୍ଟୋବର ନଭେମ୍ବର ମାସରେ ଗୋଟେ ଲାଗେ, ସେ ଦୁଇଟା କ୍ରପ ଆମେ ଟମାଟୋ ଚାଷ କରୁ ବେସିକାଲି। ଆଉ ହାଇବ୍ରିଡ୍ ଭେରାଇଟିର ବେଶୀ ହୁଏ, ସେତେବେଳେ ଦେଶୀ ଲଗାଉଥିଲୁ, ଏବେ ଉନ୍ନତ ଧରଣର ମଞ୍ଜି ବିହନ ସବୁ ଆସିଲା ପରେ ଆମେ ଏବେ ହାଇବ୍ରିଡ୍ ଭେରାଇଟିର ଲଗାଉଛୁ। ସେତେବେଳେ ଆମେ ତଳ ମଡ଼ା ଗୋଟେ ଟମାଟୋ ଲଗାଉ, ଯାହାକି ଆମେ ପୋଲ ଫୋଲ ପୋତି ତାକୁ ଯେମିତି ରଞ୍ଜା ଟମାଟୋ ଯେମିତି ହିସାବରେ ଲଗାଯାଏ ସେମିତି ଲଗାଉଛୁ। ଗୋଟେ ଅର୍କାରକ୍ଷକ ଭେରାଇଟିର ଗୋଟେ ଲଗାଉ, ଏବେ ତାପରେ ଗୋଟେ ଏବେ ଅଛି 62-42 ଗୋଟେ ଉନ୍ନତ ଭେରାଇଟିର ଗୋଟେ ଆସିଛି ହାଇବ୍ରିଡ୍, ସେଇଟା ଲଗାଉଛୁ। ତାର ଭଲ ହାର୍ଭେଷ୍ଟିଂ ଆସୁଛି, ଭଲ ପ୍ରଫିଟ୍ ବି ଆସୁଛି, ସେଟା ଲଙ୍ଗରିଂ 3 ମାସ ସେଟା ତାର ହାର୍ଭେଷ୍ଟିଂ ହେଉଛି। ଏବେ ବି ବର୍ତ୍ତମାନ ଆମେ ଲଗେଇଥିଲୁ ଡିସେମ୍ବର ଜାନୁଆରୀ ମାସରେ ଲଗେଇଥିଲୁ, ସେଇଟା ଏବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେଟା ହାର୍ଭେଷ୍ଟିଂ ଚାଲିଛି।
3: ତେବେ ଆପଣ ଏ ଯୋଉ କହିଲେ ଆପଣ ହାଇବ୍ରିଡ୍ ଚାରା ଲଗାଉଛନ୍ତି ବୋଲି, ଏ ହାଇବ୍ରିଡ୍ ଚାରା କୋଉଠୁ ଆଣନ୍ତି?
4: ହାଇବ୍ରିଡ୍ ଚାରା ଆମେ ଅନଲାଇନ୍ରେ ମଗାଉ, ସେ ଉନ୍ନତ ଧରଣର ହାଇବ୍ରିଡ୍ ଚାରାଟା ଅନଲାଇନ୍ରେ ମଗାଉ, ବି ଏବେ ରିଟେଲର ମାନଙ୍କ ପାଖରେ ଆଭେଲେବୁଲ ହେଲାଣି, ଆମେ ରିଟେଲର ମାନଙ୍କ ପାଖରୁ ବି ଆଣୁ।
3: ଆପଣ କେତେ ଏକର ଜମିରେ ଟମାଟୋ ଚାଷ କରନ୍ତି?
4: ମୁଁ ପ୍ରାୟତଃ ଲଗାଏ 50 ଡିସିମିଲ ଏକର ଭଳିଆ ଲଗାଏ ଟମାଟୋ
3: ଲଗାନ୍ତି।
4: ଆଜ୍ଞା,
3: ତେବେ ଗୋଟେ ଏକର ଜାଗାରେ କେତେ ଟମାଟୋ ଚାରା ଲାଗିପାରିବ?
4: ଗୋଟେ ଏକରରେ ଆମେ 3000-4000 ଭିତରେ ଚାରା ହାଇ ଡେନ୍ସିଟିରେ ଲଗାଉ, ସେଇଟା ଯେହେତୁ ରଞ୍ଜା ଦିଆ ହୁଏ ତାକୁ ହାଇ ଡେନ୍ସିଟିରେ ଆମେ ଲଗାଉ, କିନ୍ତୁ ତଳମଡ଼ା ହେଲେ ଟିକେ ଅଧିକ ସେଇଟା ଲାଗିପାରିବ, 5000+ ଲାଗିପାରିବ ଗୋଟେ ଏକର ବିଲରେ।
3: ଜଳସେଚନ ବ୍ୟବସ୍ଥା କେମିତି କ'ଣ କରନ୍ତି?
4: ଜଳସେଚନ ଆମର ଏଇଟା ଆମେ ମଲ୍ଚିଂ କରି ଡ୍ରିପ୍ ଲଗାଉ, କିନ୍ତୁ ଡ୍ରିପ୍ର ଯେହେତୁ ଟିକେ ବୋରେଲ୍ରୁ ଡିଷ୍ଟାନ୍ସ ଅଧିକ ହୁଏ ଡ୍ରିପ୍ ଲଗେଇ ପାରୁନୁ, ତେଣୁକି ଆମେ ମଲ୍ଚିଂ କରିକି ଯେମିତି ସିଆର ମାଧ୍ୟମରେ ପାଣିଟା ମଡ଼ାଯାଏ। ଆଉ
3: 3-4000 ଚାରା ଗଛରୁ କେତେ ଖଣ୍ଡେ ଫସଲ ଅମଳ ଦେଇପାରିବ ଏବଂ କେତେ ମାସ ଧରି ଦେଇପାରିବ?
4: ଆମର ଗୋଟେ ଗଛ ପିଛା ଆମେ 10-12 କେଜି ହାର୍ଭେଷ୍ଟିଂ କରୁ, ସେଇ ହିସାବରେ କାଲକୁଲେସନ୍ କଲେ ପ୍ରାୟତଃ 100 କ୍ୱିଣ୍ଟାଲ ଉପରୁ ଆଭେବ ଆମେ ଗୋଟେ ଏକର ବିଲରୁ ହାର୍ଭେଷ୍ଟିଂ କରୁ।
3: ହାରାହାରି କେତେ ଖର୍ଚ୍ଚ ଯାଏ ଏବଂ ଲାଭ କେତେ ମିଳେ?
4: ଗୋଟେ ଏକର ବିଲରେ ମିନିମମ୍ଟା ଯାଏ 20-25-30 ହଜାର ପାଖାପାଖି ଖର୍ଚ୍ଚ ଯାଏ, ମଲ୍ଚିଂ ଆଉ ପୋଲ ଆଉ ସାର ମେଡିସିନ ଏସବୁ ଜିନିଷ 30 ହଜାର ପାଖାପାଖି ସମଥିଙ୍ଗ ଖର୍ଚ୍ଚ ଯାଏ।
3: ଲାଭର କେମିତି ସୀମା ନାହିଁ?
4: ଲାଭର ମାର୍କେଟ ପ୍ରାଇସ୍ ଉପରେ ଡିମାଣ୍ଡ କରେ, ଯେତେବେଳେ ମାର୍କେଟର ପ୍ରାଇସ୍ ଅଧିକ ଥାଏ ସେତେବେଳେ ଆମର ଅଧିକ ଲାଭ ପାଉ, ଯେତେବେଳେ ପ୍ରାଇସ୍ ଟିକେ କମିଥାଏ ସେତେବେଳେ କମ୍ ଲାଭ ଆମେ ପାଉ।
3: ବିକ୍ରି ବଟା କେମିତି କ'ଣ କରନ୍ତି?
4: ବିକ୍ରି ଆମର ଯାଏ ପ୍ରାୟ ମଣ୍ଡିକି ଯାଏ, ଯେଉଁ ଗଦି ଆମର ଅଛି ପୁରୀ ମାର୍କେଟରେ ସେଠିକି ଯାଏ, ଲୋକାଲ ମାର୍କେଟରେ ଆମର ଏଇଠି ପାଖାପାଖି ଯେଉଁ ଲୋକାଲ ଗପୁନ ଫପୁନ ଅଛି ସେଇଠିକି ପ୍ରାୟ ଯାଏ।
3: ତେବେ ଟମାଟୋ ଗଛରେ କିଛି ରୋଗ ପୋକ ସମସ୍ୟା ଦେଖାଯାଏ କି? ତାର ସମାଧାନ କେମିତି ହୁଏ?
4: ରୋଗ ପୋକ ବେସିକାଲି ତ ଏବେ ତାର ଯେଉଁ ପତ୍ର ମୋଚା ଫଙ୍ଗିସାଇଡ୍ ଏଇସବୁ ଜିନିଷ ଅଧିକ ବ୍ୟବହାର ହୁଏ, ଆଉ ପୋକ ପାଇଁ ମେଡିସିନ ତ ବାୟୋକେମିକାଲର ମେଡିସିନ ଆମେ ପ୍ରୟୋଗ।
3: ତେବେ ଆପଣ ବିଶେଷ କରି ରାସାୟନିକ ସାର ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି?
4: ନା, ରାସାୟନିକ ଜୈବିକ ଦୁଇ ଯେ ଆମେ ଫାଷ୍ଟ ଯେତେବେଳେ ମଲ୍ଚିଂ ହୁଏ

0: ହୁଡ଼ା ଯେତେବେଳେ ଟେକା ହୁଏ ସେତେବେଳେ ଜୈବିକ ସାର ଖତ ଦିଆଯାଏ ଆଉ ଗୋଦାବରୀ ଗୋଲ୍ଡ ଯେଉଁ ଅଛି ସେଇଟା ବି ଦିଆଯାଏ। ତା ବାଦେ ଆମେ କେମିକାଲ ୟୁଜ୍ କରୁ, ଡିଏପି, ଗ୍ରୋମର, ଏସବୁ ଜିନିଷ ରାସାୟନିକ ସାର ବ୍ୟବହାର। ମେନ୍ ହେଲା ଆମର ମାର୍କେଟିଂ ସମସ୍ୟା, ଯେହେତୁ ଆମର ଏଠି ଚାଷୀ ପ୍ରବଣ ଏରିଆ ସବୁ ଅଛି, ମେନ୍ ମାର୍କେଟିଂ ଯଦି ଆମର ମଣ୍ଡିର ସୁବିଧା କରାଯାଆନ୍ତା ତାହେଲେ ସମସ୍ତେ ସବୁ ଚାଷୀ ଗୋଟେ ରେଟ୍ରେ ଆଉ ନିଜ ଇଚ୍ଛାରେ ଯେତିକି ପ୍ରଡକ୍ଟ ବାହାର କରୁଛନ୍ତି ଖର୍ଚ୍ଚ ଅନୁଯାୟୀ ତାର କେତେ ଲାଭ ରଖିବ ଚାଷୀ ତା ନିର୍ଣ୍ଣୟ କରିକି ମଣ୍ଡି ମାଧ୍ୟମରେ ବିକି ପାରିବ। ଯଦି ଏଇଟା ସୁବିଧା ହେଲେ, ମଣ୍ଡିଟା ସୁବିଧା ହେଲେ ଚାଷୀ ତାର ଉପଯୁକ୍ତ ମୂଲ୍ୟ ପାଇପାରିବ।
1: ତା ଛଡ଼ା ଆପଣ ଏଇ ଯୋଉ କେବଳ ପନିପରିବା ଛଡ଼ା ସବୁ କ'ଣ କରନ୍ତି?
0: ପନିପରିବା ଛଡ଼ା ଆମର ଲାଇକ୍ କୋକୋନଟ୍ ଲାଗିଛି, ଆଉ ଧାନ ଚାଷ ବି ହୁଏ, ଧାନ 7-8 ଏକର ଧାନ ବି ହୁଏ, ଆଉ ଆମ୍ବ ଲାଗିଛି, ଗୁଆ ଲାଗିଛି, ଆଉ ଏମିତି ମାଛ ବି ଚାଷ ମୁଁ କରେ।
1: ତାହେଲେ ଆପଣ କହିବାକୁ ଗଲେ ଜଣେ ସଫଳ ଚାଷୀ।
0: କହିବାକୁ ଗଲା ମୋଟାମୋଟି 15-20 ଏକର ମୋର ଚାଷ ଟୋଟାଲ ଓଭରାଲି ଏଠି ଅଛି, 12-13 ଏକର, ଆଉ ଗାଁ ପାଖରେ ଅଛି ସେପଟେ ଆମର କହଳ ବଳରାମପୁରଗଡ଼ ପଞ୍ଚାୟତରେ, ସେଠି 5 ଏକର ଧାନ ଚାଷ ହେଉଛି।
1: ଯାହା ହଉ, ଆପଣ ଆମକୁ ସମୟ ଦେଲେ, ଏତେ ସୁନ୍ଦର ଭାବରେ ଆପଣଙ୍କ ଚାଷ ବିଷୟରେ କହିଲେ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅଶେଷ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ସାର୍।
2: ବାହ, ବହୁତ ସୁନ୍ଦର ବୁଝିଲ ଜଗା ନା?
3: ହଁ,
2: ଭଜନୀ ବାପା ଆମର ବହୁତ ସୁନ୍ଦର କଥା ତାଙ୍କୁ ପଚାରିଛନ୍ତି, ତାଙ୍କ ଅନୁଭୂତିରୁ ସେ କହିଲେ, ଭାଇ ଭଉଣୀ ମାନେ ମଧ୍ୟ ତାଙ୍କୁ ଅନୁସରଣ କରି ଆଗକୁ ଯାଆନ୍ତୁ ଏବଂ ସଫଳତା ମଧ୍ୟ ପାଆନ୍ତୁ। ତାହେଲେ ଭଜନୀ,
3: ଆଜ୍ଞା,
2: ଜଗା ନା ଟିକେ ଘଡିକି ଦେଖୁନ।
3: ହଁ ବାପା ଭଜନୀ।
1: ଆଜ୍ଞା,
3: ଆଜି ତ ସମୟ ହେଇଗଲା, ସମସ୍ତେ ଘରକୁ ଫେରିବା।
2: ତାହେଲେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟ ଅପା,
1: ମୁଁ ଭଜନୀ,
3: ଆଉ ମୁଁ ଜଗନ୍ନା।
1: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶେଷ ହେଲା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ଥିଲେ ବିଭୂତିଭୂଷଣ ମିଶ୍ର, ମାନସୀ ଦେଇ ଓ ପ୍ରକାଶ ରଥ। ପ୍ରଯୋଜନା ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଟ୍ୟୁନ୍ କରିଛନ୍ତି 103.4 FM। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ବୁଲନ୍ଦୀ କଥାଚିତ୍ରର। ଗୀତଟିକୁ ଯୁଗଳକଣ୍ଠରେ ସଜେଇଛନ୍ତି ଅଭିଜିତ ଓ ଆଲକା ୟଗ୍ନିକ। ଶିଳ୍ପୀମାନଙ୍କ କଣ୍ଠରେ ଆନନ୍ଦ ବକ୍ସିଙ୍କ ରଚନା।

ପାରବର୍ତ୍ତୀ ଗୀତଟି ବମ୍ବେ କଥା ଚିତ୍ରର ଗୀତଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଚିତ୍ରା। ଶିଳ୍ପୀଙ୍କ କଣ୍ଠରେ ଏ ଆର୍ ରେହମାନଙ୍କ ନିର୍ଦ୍ଦେଶନା।

ପରବର୍ତ୍ତୀ ଗୀତଟି ଏଲ୍ଓସି କଥାଚିତ୍ରର ଗୀତଟିକୁ ଯୁଗଳ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ସୋନୁ ନିଗମ ଓ ଶ୍ରେୟା ଘୋଷାଲ। ଶିଳ୍ପୀମାନଙ୍କ କଣ୍ଠରେ ଜାଭେଦ ଅଖ୍ତରଙ୍କ ରଚନା।

0: ଶୁଣିଲେ ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ରର ଗୀତଟି କଣ୍ଠରେ ସଜେଇଥିଲେ ଶିଳ୍ପୀ କୁମାର ସାନୁ ଓ ଆଲକା ୟାଗ୍ନିକ।
1: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
2: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
1: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି,
2: ରୂପକ ଅନାହତ ଯାତ୍ରା ଶୁଣିପାରିବେ ଜୁନ 8 ସକାଳ 8:30
1: କେବଳ ଆକାଶବାଣୀ ପୁରୀ 103.4 FM।
2: ଆଉ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ
1: ରୂପକ ଅନାହତ ଯାତ୍ରା।
0: ଉଦିତ ନାରାୟଣଙ୍କ

0: ଶ୍ରୋତା ବନ୍ଧୁ ଶୁଣିଲେ ଉଦିତ ନାରାୟଣଙ୍କ କଣ୍ଠରୁ ଅନାଡ଼ି କଥା ଚିତ୍ରର ଗୀତଟି।
1: ଆକାଶବାଣୀର ନବବର୍ଷ ଯାତ୍ରାର ସଫଳ କାହାଣୀର ଗାଥା
2: ଆଉ ପୁରୀ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ପଛର ଅଜଣା କଥା,
1: ତଥ୍ୟ ସମ୍ବଳିତ ନାଟ୍ୟ ରୂପକର ଏକ ସ୍ୱତନ୍ତ୍ର ପ୍ରସ୍ତୁତି ରୂପକ।

0: ଅନାହତ ଯାତ୍ରା ଶୁଣିପାରିବେ ଜୁନ୍ 8 ତାରିଖ ସକାଳ 8:30
1: କେବଳ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ
0: ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ
1: ରୂପକ ଅନାହତ ଯାତ୍ରା।
2: ପରବର୍ତ୍ତୀ ଗୀତଟି ମାସୁକା କଥାଚିତ୍ରର। ଗୀତଟିକୁ ଯୁଗଳକଣ୍ଠରେ ସଜାଇଛନ୍ତି ଶିଳ୍ପୀ ଆଲକା ୟଗ୍ନିକ ଓ ବାବୁଲ ସୁପ୍ରିୟ।

ଅରୁଣ ମନ୍ତ୍ରୀଙ୍କ ରଚନାରେ ପରବର୍ତ୍ତୀ ଜଗନ୍ନାଥ ଭଜନ, କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଝୁମ୍କି ରଥ।

ପରବର୍ତ୍ତୀ ଜଗନ୍ନାଥ ଭଜନଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ପଙ୍କଜ ଜଲ। ଶିଳ୍ପୀଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ରଚନା।

କାର୍ଯ୍ୟକ୍ରମର ଶେଷ ଜଗନ୍ନାଥ ଭଜନଟିକୁ କଣ୍ଠରେ ସଜେଇଛନ୍ତି ଶିଳ୍ପୀ ଶ୍ୟାମମଣି ଦେବୀ। ଶିଳ୍ପୀଙ୍କ କଣ୍ଠରେ ବୁଦ୍ଧନାଥ ଦାସଙ୍କ ରଚନା।

ସୁରଭି ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପାଣିପାଗ ସୂଚନା। ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା ଜିଲ୍ଲାଗୁଡ଼ିକର ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି 40-50 କିମି ହୋଇପାରେ। ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସ୍ୱଳ୍ପ କେତେକ ସ୍ଥାନରେ ଅତ୍ୟଧିକ ଗୁଳୁଗୁଳି ସହ ଗରମ ଅନୁଭବ ହୋଇପାରେ। ଶେଷ ହେଲା